ଆକାଶବାଣୀ ବ୍ରହ୍ମପୁର। ଆଜି ଶୁକ୍ରବାର 1948 ଶତାବ୍ଦ ଜ୍ୟେଷ୍ଠ 15 ଦିନ 2026 ମସିହା ଜୁନ୍ ମାସର 5 ତାରିଖ। ସମୟ ବର୍ତ୍ତମାନ ସୁଡ଼ିଘଡ଼ିରେ 5:59:28। ଶ୍ରୋତାବନ୍ଧୁ, ଆପଣଙ୍କୁ ସାଦର ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଏହି ଅଧିବେଶନ। ଆପଣଙ୍କ ପାଇଁ ଆମର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡର 106.6 MHz ଯୋଗେ ଏବଂ ଠିକ୍ ଏକା ସମୟରେ ଏହି କାର୍ଯ୍ୟକ୍ରମକୁ ପ୍ରସାର ଭାରତୀ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ରେଡ଼ିଓ ଏବଂ ଅନ୍ୟାନ୍ୟ ଲାଇଭ୍ ଷ୍ଟ୍ରିମିଂ ଜରିଆରେ ମଧ୍ୟ ଶୁଣିପାରୁଛନ୍ତି।

0: ଏତେ ସୁନ୍ଦର ଜୀବନଟେ ମିଳିଛି ଯେତେବେଳେ ଆସନ୍ତୁ ଏହାର ପ୍ରତିଟି ମୁହୂର୍ତ୍ତକୁ ଉପଯୋଗ କରିବା, ନିଜର କର୍ତ୍ତବ୍ୟ ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରିବା, ପ୍ରୀତି ମୈତ୍ରୀର ସମ୍ପର୍କର ମଧୁରିମରେ ସାରା ଜଗତକୁ ହସାଇ ଦେବା। ସମୟ ସକାଳ 6 ବଜେ ଯାଉଛେ ଶୁଣିବା ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: समाचार के साथ मैं आकर्षिता सिंह। प्रधानमंत्री नरेंद्र मोदी आज गुजरात के सूरत में सड़क, बिजली और औद्योगिक क्षेत्रों में 18,800 करोड़ रुपए से

ତୁମେ ପ୍ରଭାତର ଆଲୋକ ସରଣୀ, ତୁମରି ଆଲୋକରେ ଜାଜଲ୍ୟମାନ ହେଉ ଏଇ ଧରଣୀ, ଏଇ ଜୀବ ଜଗତ ଜ୍ଞାନ ଗରିମାରେ ସମୃଦ୍ଧ ହେଉ, ପରିପୁଷ୍ଟ ହେଉ ଆମର ଚିନ୍ତା ଚେତନ କାର୍ଯ୍ୟାନ୍ୱୟନ।

ସକାଳ ହେଲା। ଠାକୁର ଦର୍ଶନ ପାଇଁ ମନ୍ଦିରରେ ଭିଡ଼ ଜମିଲା। ଅନ୍ତରର କଥା ବ୍ୟଥା ଜଣାଇବା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ସଞ୍ଜରୀ ଗଲା।

ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ହେଉ, ସୁଖ ଶାନ୍ତି ସମୃଦ୍ଧିର ଉତ୍ସ ହେଉ, ଏହି ଶୁଭେଚ୍ଛା ଆସି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କଠାରୁ ବ୍ୟକ୍ତ କରି ଏହି ଶୈଳଭା ମହାପାତ୍ରଙ୍କ କଣ୍ଠରେ ଗୀତଟି ସହିତ ଏଇଠି ରଖୁଛି ଆଜି ସକାଳର ଭକ୍ତି ଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଚଳି।

ମୋ ପାଖରେ ଭଲ ଅସ୍ତ୍ରଶସ୍ତ୍ର ନାହିଁ। ଅଗ୍ନି ତାର ପଥ ସୁଗମ କରିଦେଲେ। ବରୁଣଙ୍କ ଠାରୁ ଆଣିଲେ ଗାଣ୍ଡିବ ଧନୁ, ଅକ୍ଷୟ ତୁଣୀ, ବିଶ୍ୱକର୍ମା ତିଆରି କରିଥିବା କପିଧ୍ୱଜ ରଥ, ଚନ୍ଦ୍ରଙ୍କ ଠାରୁ ଆଣିଲେ ଚନ୍ଦ୍ରାବଳୀ ଗଦା।

0: ଉଦ୍ୟାନ ନାମକ ଗଛର ଫଳ ତୁଳା ସଂକ୍ରାନ୍ତି ଦିନ ଭକ୍ଷଣ କଲେ ଅପୁତ୍ରିକ ଦୋଷ ନାଶ ହୁଏ। ଅକ୍ଷୟ ତୃତୀୟା ଦିନ କନକବିନ୍ଦୁ ଗଛର ପତ୍ର ଭକ୍ଷଣ କଲେ ଆୟୁଷ ବୃଦ୍ଧି ହୁଏ। ମୋହିନୀ ଲତାର କ୍ଷୀର ନେଇ କପାଳରେ ଚିତା କରି ପିନ୍ଧିଲେ ମଣିଷ ରୂପଲାବଣ୍ୟ ଫେରିପାଏ। ସିଦ୍ଧକଳ୍ପ ଗଛର ପତ୍ରକୁ ପାଣି ସହ ସିଝେଇ ପିଇଲେ ହଜାର ହଜାର ବର୍ଷ ଯାଏ କ୍ଷୁଧା ତୃଷା ମଣିଷଠୁ ଦୂରେଇ ଯାଏ। ଏହି ଖାଣ୍ଡବ ବଣରେ 80 ଲକ୍ଷ ଚନ୍ଦନ ଗଛ ଅଛି, ତାହା ମଣିଷ ପାଇଁ ଉପକାରୀ। ତମେ ଏସବୁକୁ ନଷ୍ଟ କଲେ ପୃଥିବୀର ଅମଙ୍ଗଳ ହେବ। ତେବେ ଅର୍ଜୁନ ନିଜ ନିଷ୍ପତ୍ତିରୁ ଓହରି ପାରିନଥିଲେ। ତାଙ୍କର ସଂକଳ୍ପ ଏତେ ଦୃଢ଼ ଥିଲା, ସେ ଭଲମନ୍ଦ ବିଚାର କରିବା ପାଇଁ ଅସମର୍ଥ ହେଲେ। ତେବେ ଖାଣ୍ଡବ ପୋଡ଼ିରୁ ଦୈବୀ କୃପା ବଳରେ କିଛି ପ୍ରାଣୀ ଏବଂ ଗଛଲତା ବର୍ତ୍ତି ଯାଇଥିଲେ। ବ୍ୟାସଙ୍କ ମହାଭାରତ ଅନୁସାରେ ଅଶ୍ୱସନ ସାପ, ମୟ ଦାନବ, 4ଟି ସାରଙ୍ଗ ପକ୍ଷୀ ଏମାନେ ବର୍ତ୍ତି ଯାଇଥିଲେ। କିନ୍ତୁ ସାରଳା ଦାସଙ୍କ ମହାଭାରତରେ ସମୁଦାୟ ଜୀବଜନ୍ତୁ ଏବଂ ବୃକ୍ଷଲତା ମିଶି 15 ରକ୍ଷା ପାଇଯାଇଥିଲେ। ସାରଙ୍ଗ ପକ୍ଷୀ ଓ ତାର 4 ଜଣ ପିଲା, ଶୋଷକ ସର୍ପ, ଗର୍ଭବତୀ ଅବସ୍ଥାରେ ତାରାକ୍ଷୀ ପକ୍ଷୀ, ତାମ୍ରଚୂଡ଼ ଚଢ଼େଇ, ପାଳଧୁଆ ଗଛ, ବିଷ୍ଣୁପ୍ରସାଦ ଅଶ୍ୱ, ନୀଳକଣ୍ଠ ଚଢ଼େଇ, ବଉଳ ଗଛ, ଜବାକୁସୁମ ଗଛ, ତରାଟ ଗଛ ଏବଂ ମୟଦାନବ। ମୟଦାନବ ପରବର୍ତ୍ତୀ କାଳରେ ଖାଣ୍ଡବ ପ୍ରସ୍ଥରେ 14 ମାସ ଭିତରେ ତିଆରି କରିଥିଲେ ମଣିମୁକ୍ତା ବିମଣ୍ଡିତ ଏକ ସୁଦୃଶ୍ୟ ହର୍ମ୍ୟ, ଯାହା ପରବର୍ତ୍ତୀ କାଳରେ ହେଲା ଇନ୍ଦ୍ରପ୍ରସ୍ଥ। କିନ୍ତୁ ଖାଣ୍ଡବ ଦହନରେ ଯେଉଁ ପ୍ରାଣୀ ଏବଂ ବୃକ୍ଷଲତା ନଷ୍ଟ ହୋଇଗଲେ ତାହାର ଭରଣା ହୋଇପାରିଲା ନାହିଁ। ଯେଉଁ ଜୀବଜନ୍ତୁ ଓ ବୃକ୍ଷଲତା ଖାଣ୍ଡବ ପୋଡ଼ିରୁ ବର୍ତ୍ତିଗଲେ ସେମାନେ ହିଁ ପରବର୍ତ୍ତୀ କାଳରେ ପୃଥିବୀ ପୃଷ୍ଠରେ ପ୍ରାଣୀ ଏବଂ ଉଦ୍ଭିଦ ଜଗତ ବିସ୍ତାରରେ ମୁଖ୍ୟ ଭୂମିକା ନେଇଥିବେ ନିଶ୍ଚୟ। ସେତକ ପୁଣି ଦୈବୀ କୃପା ବଳରେ ସମ୍ଭବ ହୋଇଥିଲା। ଖାଣ୍ଡବ ଦହନ ପରି ଆଜି ମଧ୍ୟ ହଜାର ହଜାର ଯୋଜନ ପରିମିତ ବଣଜଙ୍ଗଲ କ୍ଷୟ ପାଉଛି, କିନ୍ତୁ ସେଦିନର ଦୈବୀ କୃପା ଆଜି ମିଳିଲେ ତ ହୁଏତ ମିଳିପାରେ, ଯଦି ସାଧୁ ଉଦ୍ୟମ ଜାରି ରହିବ, ମଣିଷ ସଚେତନ ହେବ। ଶାସ୍ତ୍ର କହିଛି, ନିପାନମ୍ ଇବ ମଣ୍ଡୁକାହା, ସରହପୂର୍ଣ୍ଣଂ ଇବ ଅଣ୍ଡଜାହା, ସଦ୍ୟୋଗଂ ନରଂ ଆୟନ୍ତି ବିବସହା ସର୍ବସମ୍ପଦଃ। ଯେପରି କୂଅ ପାଖରେ ଥିବା ଜଳପୂର୍ଣ୍ଣ ସ୍ଥାନକୁ ବେଙ୍ଗ ଆସନ୍ତି, ଜଳଭରା ସରୋବରକୁ ପକ୍ଷୀମାନେ ଆସନ୍ତି, ସେହିପରି ସମଗ୍ର ସମ୍ପଦ ବାଧ୍ୟ ହୋଇ ଉଦ୍ୟମୀ ବ୍ୟକ୍ତି ପାଖକୁ ଆସନ୍ତି। ସେ ଉଦ୍ୟମ ଏବେ ଆରମ୍ଭ ହେଉ, ଜଙ୍ଗଲ କ୍ଷୟ ରୋକିବା ପାଇଁ ତାହା ପ୍ରଥମ ପଦକ୍ଷେପ। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଆପଣମାନେ ଶୁଣିଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ତରୁଣକାନ୍ତି ରାଉତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 57ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନାରେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ରାଜା ପରୀକ୍ଷିତ ପୁଣି ପଚାରିଲେ, ଏ ପୃଥିବୀ, ଆକାଶ, ପାତାଳ, ଗ୍ରହ ନକ୍ଷତ୍ର, ପାହାଡ଼, ନଦୀ, ସମୁଦ୍ର, ଦ୍ୱୀପବାସୀଙ୍କ ଉତ୍ପତ୍ତି କିପରି ଘଟିଲା ସେ ବିଷୟ ମଧ୍ୟ କୁହନ୍ତୁ। କେଉଁ ଯୁଗର ପରିମାଣ କେତେ, ସେହି ଯୁଗମାନଙ୍କରେ କେଉଁ ମହତ୍ ବ୍ୟକ୍ତି ଜନ୍ମିଥିଲେ ଏବଂ ଭଗବାନ କେଉଁଭଳି ଆବିର୍ଭୂତ ହୋଇଥିଲେ ସେ କଥା ବର୍ଣ୍ଣନା କରନ୍ତୁ। ହେ ମୁନିଶ୍ରେଷ୍ଠ ସୁଖଦେବ, ଆପଣ ବ୍ରହ୍ମାଙ୍କ ସଦୃଶ ଜ୍ଞାନୀ, ଏ ବିଶ୍ୱ ସଂସାର ବିଷୟରେ ସମସ୍ତ କଥା କହିପାରିବେ। ମୁଁ ଆହାର କରୁନଥିଲେ ବି ମୋର ପ୍ରାଣ କେବେ ମଳିନ ହେବ ନାହିଁ। ଆପଣଙ୍କ ମୁହଁରୁ ହରିରସ ପାନ କରି ମୋର ମନ ଦୋଷ କରିବି।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 57ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେଦାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ପନିପରିବା ଫସଲ ଚାରିପାଖରେ ଘାସ ପତ୍ର ଆଦି ଦେଇ ମଲ୍ଚିଂ କରନ୍ତୁ, ଯାହା ମୃତ୍ତିକାର ଆର୍ଦ୍ରତା ସଂରକ୍ଷଣ କରିବ। ଦିନର ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମ ଲହରୀ ପ୍ରବାହର ପୂର୍ବାନୁମାନ ଥିବାରୁ ଅଧିକ ଗରମ ସମୟରେ ଦିନ 12-4 ସମୟରେ କ୍ଷେତରେ କାମ କରନ୍ତୁ ନାହିଁ। ଖରା ସମୟରେ ମୁଣ୍ଡ ଓ ବେକକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ହାଲୁକା ପୋଷାକ ପିନ୍ଧନ୍ତୁ। ଗୃହପାଳିତ ପଶୁପକ୍ଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ। ଯେଉଁଠାରେ ପବନ ଚଳାଚଳ କରୁଥିବ, ଛାଇ ଥିବ ଓ ଥଣ୍ଡା ଘରେ ରଖନ୍ତୁ। ମାଛ ପୋଖରୀରେ ପାଣିର ଗଭୀରତା ବଢ଼ାନ୍ତୁ ଓ ଅତ୍ୟଧିକ ଗରମରେ ଖାଦ୍ୟର ପରିମାଣ କମ୍ କରନ୍ତୁ। କାଳବୈଶାଖୀ ବର୍ଷା ଓ ଝଟକା ପବନ ହେତୁ ଲତାଜାତୀୟ ପନିପରିବା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ଦିଅନ୍ତୁ ଏବଂ ମଞ୍ଚାକୁ ମଜବୁତ କରିଦିଅନ୍ତୁ। ଆମ୍ବ ଗଛର ଫଳକୁ ନେଟ୍ ବା ଜାଲ ଲଗାଇ ପବନରୁ ରକ୍ଷା କରନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ

0: ଧନ 209, ସିଆର୍ ଧନ 221, ସିଆର୍ ଧନ 212, ସିଆର୍ ଧନ 214, ସିଆର୍ ଧନ 807, ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧନ 307, 310, 311, 312, 314, 315, ସିଆର୍ ଧନ 316, 317, 319, ସିଆର୍ ଧନ 321, ସିଆର୍ ଧନ 324, 326, 327, ସିଆର୍ ଧନ 329, ସିଆର୍ ଧନ 331, 332, 337, ସିଆର୍ ଧନ 804, ସିଆର୍ ଧନ 805, ସିଆର୍ ଧନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧନ 800, ସିଆର୍ ଧନ 801, 802, 803, ସିଆର୍ ଧନ 408, 409, 410, 411, 412, ସିଆର୍ ଧନ 413, 414, 416, ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧନ 405, ସିଆର୍ ଧନ 403, ସିଆର୍ ଧନ 412, ସିଆର୍ ଧନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧନ 701, ସିଆର୍ ଧନ 702, ସିଆର୍ ଧନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ।
1: ଶୁଣୁଥିଲେ କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି, ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ଶୁଖିଲା ରହିବା ସହିତ ସ୍ଥାନେ ସ୍ଥାନେ କାଳବୈଶାଖୀର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

ସକାଳରେ ସୁମଧୁର ବେଳାରେ କାର୍ଯ୍ୟକ୍ରମର ପ୍ରସାରଣ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରେ ହେଉଛି ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ଶ୍ରୋତାବନ୍ଧୁ ଆଜି ଦିନସାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ଜଣାଇ ଦେଉଛି ମନେ ରଖନ୍ତୁ ସକାଳ 7:10 ଶୁଣିବେ ଏହି କାର୍ଯ୍ୟକ୍ରମ ଆମ ସ୍ୱାସ୍ଥ୍ୟ 7:25 ଶୁଣିବେ କୃତ୍ରି ଛନ୍ଦ ଚମ୍ପ ଏବଂ ଓଡ଼ିଶୀ ଲଘୁଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ 7:40 ସକାଳ 8:30 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ର ଲିଖିତ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ 8:45 ସକାଳ 9:00 ବିବିଧ ଭାରତୀ କାର୍ଯ୍ୟକ୍ରମ ଫୋରେନ୍ କାର୍ଯ୍ୟକ୍ରମ ହେୟାର ଡକ୍ଟର ସକାଳ 10:00 ଆଜିର ବିଷୟ ରହିଛି ଅବସାଦର ଲକ୍ଷଣ ଓ ଚିକିତ୍ସା ଏଥିରେ ବିଶେଷଜ୍ଞ ଭାବେ ଯୋଗ ଦେଇଛନ୍ତି ଏମ୍କେସିଜି ମେଡ଼ିକାଲ କଲେଜର ସିନିୟର ସ୍ପେଶାଲିଷ୍ଟ ଇନ୍ ସାଇକିଆଟ୍ରିକ୍ ଡ୍ରଗ୍ ଡି ଆଡିକ୍ସନ୍ ସେଣ୍ଟରର ସେ ମୁଖ୍ୟ ଡକ୍ଟର ବିଭୁ କଲ୍ୟାଣ ସାହୁ କେତୋଟି ତଥ୍ୟ ଏବଂ ଗୀତକୁ ନେଇ ପ୍ରସ୍ତୁତ ଆମର କାର୍ଯ୍ୟକ୍ରମ ଗୀତାଞ୍ଜଳି ଶୁଣିବେ ସକାଳ 10:30 ନାଟକ କନ୍ୟାପା ପୂର୍ବାହ୍ନ 11:00 ରଚନା ଅଖିଳ ମୋହନ ପଟ୍ଟନାୟକ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ 11:30 ଦିନ 12:00 ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ ଏନ୍ସିଇଆରଟି ପାଠ୍ୟକ୍ରମ ସମ୍ପର୍କିତ କାର୍ଯ୍ୟକ୍ରମ ଉମଙ୍ଗର ପରବର୍ତ୍ତୀ ଭାଗ ଶୁଣିବେ ଅପରାହ୍ନ 5:30 ନାଟ୍ୟଧାରା ଆଜି ଏକ୍ରମ ଶୁଣିବେ କୃଷ୍ଣ ଲୀଳାର ଚତୁର୍ଥ ଭାଗ ପରିବେଷଣ କରିଛନ୍ତି ଭୁବନ ପାତ୍ର ଏବଂ ସାଥୀ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 53ତମ ଭାଗ ଶୁଣିବେ ସନ୍ଧ୍ୟା 6:15 ଦେଶାତ୍ମବୋଧ ଗୀତର କାର୍ଯ୍ୟକ୍ରମ ଗୀତଟିଏ 6:25 ଓଡ଼ିଆ ଆଲବମ୍ ଗୀତ ଶୁଣିବେ ସନ୍ଧ୍ୟା 6:30 ଆଜିର ପ୍ରସଙ୍ଗ 6:55 ରାତି 7:00 ରହିଛି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଜିଲ୍ଲା ହାଲଚାଲ 7:25 ରାତି 7:30 ଶୁଣିବେ କୃଷି ସଂସାର କାର୍ଯ୍ୟକ୍ରମ ଆଜି ଏଥିରେ ଋତୁ ପରିବର୍ତ୍ତନରେ ଚାଷବାସ ଦେଶୀ ଆଳୁ ଚାଷ କରିବା କିପରି ଏ ସମ୍ପର୍କରେ ଶେରଗଡ଼ ଗୋବିନ୍ଦପୁରର ଚାଷୀ ଶଙ୍କର ପ୍ରସାଦ ଜେନାଙ୍କ ସହିତ କଥାବାର୍ତ୍ତା ଶୁଣିବେ ପରେ ସଫଳ ଚାଷୀ ଗୋଛାର ସତ୍ୟମ

ଅନୁସହିତ ସାକ୍ଷାତକାର ଶୁଣିବେ। ହିନ୍ଦୀ କଥାଚିତ୍ର ଗୀତର ଆନନ୍ଦ ନେବେ ରାତି 8ରେ, 8:15ରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ 8:30ରେ, ବିବିଧ ଭାରତୀ କାର୍ଯ୍ୟକ୍ରମ ପ୍ରଚାର କରିବେ ରାତି 9ଟାରେ, ରାତି 10ଟାରେ ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଦ୍ୱିଭାଷିକ କାର୍ଯ୍ୟକ୍ରମର ଆଜି ହେଉଛି 5ମ ଧାରାବାହିକ ଅବସର, ଶୁଣିବେ ମହିଳା ସଶକ୍ତିକରଣ ବିଷୟ ଉପରେ ଆଧାରିତ କାର୍ଯ୍ୟକ୍ରମ। ଆଜି ଏଥିରେ ବିଶେଷଜ୍ଞ ଭାବେ ଯୋଗ ଦେଇଛନ୍ତି ଓମେନ୍ ଆଣ୍ଡ ଚାଇଲ୍ଡ ଡେଭଲପମେଣ୍ଟ ମିନିଷ୍ଟର ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ। ପରେ ପରେ ଓଡ଼ିଆ କଥାଚିତ୍ର ଗୀତର ଆନନ୍ଦ ନେବେ ରାତି 10:35ରେ। ତାହେଲେ ଏସବୁ ରହିଛି ଶ୍ରୋତାବନ୍ଧୁ ଆଜି ଦିନସାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମର ରୂପରେଖ। ଆକାଶବାଣୀ ବ୍ରହ୍ମପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ପରେ ପରେ ଆମର ସ୍ୱାସ୍ଥ୍ୟ ଏବଂ ତାପରେ ଶୁଣିବ ଓଡ଼ିଆର ସମ୍ବାଦ। ରେଲେଖରେ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପିପିଲିର ଚାନ୍ଦୁଆ ଶିଳ୍ପ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅମୂଲ୍ୟ ପରିଚୟ। ଏହାର ପ୍ରଚାର ପ୍ରସାର ଓ ବଜାର ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଚାନ୍ଦୁଆ ହବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି।
1: ପିପିଲିର ଚାନ୍ଦୁଆ ପ୍ରସ୍ତୁତ କରିବା ଏଇ ଯୋଉ କଳା ଆଜି ଏ ପିପିଲି ଛଡ଼ା ଓଡ଼ିଶାରେ ଭାରତ ବର୍ଷରେ ବା ବିଶ୍ୱରେ ଆଉ କୋଉଠି ଅଛି? ଆଉ ଏ କଳା ଆମ ରକ୍ତରେ ଅଛି, ଆମ ପରମ୍ପରାରେ ମଧ୍ୟ ଅଛି। ଏଠାରେ ପ୍ରଶିକ୍ଷଣ ଦିଆଯିବ, ଏଠାରେ ଉତ୍ପାଦନକୁ ବୃଦ୍ଧି କରାଯିବ, ଏଠାରେ ପ୍ରଦର୍ଶନ ପୁରା କରାଯିବ।
0: ପୁରୀ ଜିଲ୍ଲା ପିପିଲିସ୍ଥିତ ଜବାହର ବିଦ୍ୟାପୀଠ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପାଞ୍ଚ ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାରର ଶିଳାନ୍ୟାସ କରିଛନ୍ତି। ପ୍ରାୟ 80 କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଏହି ହବ୍ ମାଧ୍ୟମରେ 6,000 ସ୍ଥାନୀୟ ଚାନ୍ଦୁଆ କାରିଗର ଉପକୃତ ହେବେ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ଉଦ୍ଯାପିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତକାଲି ଆନୁଷ୍ଠାନିକ ଭାବେ ବୈଠକକୁ ଉଦ୍ଘାଟନ କରିଥିଲେ। ଏହି ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରୁଛନ୍ତି। ଓଡ଼ିଶା ପୁଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ଭୁବନେଶ୍ୱରସ୍ଥିତ ପୁଲିସ୍ ଭବନଠାରେ ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ଉଦ୍ଯାପିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ଯୋଗଦେଇ କହିଛନ୍ତି, ସମୃଦ୍ଧ ଓଡ଼ିଶା ଗଠନରେ ଉପକୂଳ ସୁରକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉପକୂଳ ସୁରକ୍ଷା ଶାଖାର କ୍ଷମତା ବୃଦ୍ଧି, ଆଧୁନିକ ପ୍ରଯୁକ୍ତିର ସମନ୍ୱୟ, ମାନବ ସମ୍ଭଳର ଦକ୍ଷତା ବିକାଶ ଏବଂ ଆବଶ୍ୟକ ଭିତ୍ତିଭୂମି ସୁରକ୍ଷା ପାଇଁ ସରକାରଙ୍କ ପ୍ରତିବଦ୍ଧତା ରହିଛି। ଏହି ସମ୍ମିଳନୀରେ ଓଡ଼ିଶା ସମେତ 5 ଉପକୂଳବର୍ତ୍ତୀ ରାଜ୍ୟର ବରିଷ୍ଠ ପୁଲିସ୍ ଅଧିକାରୀମାନେ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଓଡ଼ିଶାକୁ ଜାତୀୟ ସ୍ତରରେ

0: ଶ୍ରେଷ୍ଠ ପୁରସ୍କାର ମିଳିଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କଠାରୁ ରାଜ୍ୟ ଶକ୍ତି ବିଭାଗର ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଘର ଛାତ ଉପରେ ସୌର ପ୍ରକଳ୍ପ ଲଗାଇବା କ୍ଷେତ୍ରରେ ଓଡ଼ିଶା ସର୍ବାଧିକ ଗ୍ରାହକଙ୍କ ଆବେଦନରେ ପ୍ରଥମ ସ୍ଥାନରେ ରହିଛି। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହେବ। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ପୂର୍ବ ବୈଠକର ବିବରଣୀ ଅନୁମୋଦନ ସହ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ମଞ୍ଜୁରୀ ପ୍ରଦାନ କରାଯିବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଅସୁରାଳିଠାରେ ପ୍ରସ୍ତାବିତ ଶହୀଦ ଷ୍ଟାଡିୟମକୁ ଉଚ୍ଚଶିକ୍ଷା ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶିଳାନ୍ୟାସ ସହିତ ଧୂସୁରୀ ପାଳସାହିଠାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ବିଜୁଳି ଯୋଜନାରେ ନଦୀଗାଁକୁ ରାଜ୍ୟର ପ୍ରଥମ ମଡେଲ ସୌରଗ୍ରାମ ଭାବେ ମନ୍ତ୍ରୀ ଘୋଷଣା କରିଛନ୍ତି। ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରାକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଗାମୀ ବର୍ଷା ଋତୁକୁ ଦୃଷ୍ଟିରେ ରଖି ସହରର ପ୍ରମୁଖ ଡ୍ରେନ୍ଗୁଡ଼ିକୁ ସଫା କରାଯାଉଛି। ରାସ୍ତାଗୁଡ଼ିକର ମରାମତି ଦ୍ରୁତଗତିରେ ଜାରି ରହିଛି। ବିଦ୍ୟୁତ୍ ବିଭାଗ ପକ୍ଷରୁ ଶୋଭାଯାତ୍ରା ମାର୍ଗରେ ପର୍ଯ୍ୟାପ୍ତ ଆଲୋକୀକରଣ ବ୍ୟବସ୍ଥା କରାଯାଉଛି। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। 1974 ପ୍ରତିବର୍ଷ ଜୁନ୍ 5 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ପାଳନର ମୂଳ ଉଦ୍ଦେଶ୍ୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକୃତିର ସୁରକ୍ଷା, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ, ଜଳ ଓ ପ୍ରାକୃତିକ ସମ୍ପଦର ଉପଯୁକ୍ତ ବ୍ୟବହାର ଏବଂ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପରିବେଶ ସମାରୋହରେ ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ ଯୋଗଦେବେ। ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସାମାଜିକ ସୁରକ୍ଷା ଯୋଜନାର ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛତା ବଜାୟ ରଖିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି କେରଳମ୍ ସ୍ପର୍ଶ କରିବା ପରେ ଦେଶର ଅନ୍ୟ କିଛି ଅଞ୍ଚଳକୁ ଅଗ୍ରସର ହେଉଛି। କେରଳମ୍ ଛୁଇଁବାର 10-12 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ପ୍ରବେଶ କରିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅପରପକ୍ଷରେ ରାଜ୍ୟରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଗତକାଲି 12 ସ୍ଥାନର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିବା ବେଳେ ସମ୍ବଲପୁରଠାରେ ସର୍ବୋଚ୍ଚ ତାପମାତ୍ରା 42.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32 ମିନିଟ୍ରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ପରିବେଶ ଓ ସ୍ୱାସ୍ଥ୍ୟ। ଆଲୋଚକ ଡାକ୍ତର ଅନୁସୟା ଦାସ।
2: ପରିବେଶ ଓ ସ୍ୱାସ୍ଥ୍ୟ ଦୁଇଟି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଆମ ଚତୁଃପାର୍ଶ୍ୱରେ ଦୃଶ୍ୟମାନ ଘର, ବାହାର, ବାଡ଼ି, ବଗିଚା, ରାସ୍ତାଘାଟ, ବଣ ଜଙ୍ଗଲ, ନଦୀ, ସମୁଦ୍ର, ପାହାଡ଼, ପର୍ବତ ଆମର ପରିବେଶ ବୋଲି କୁହାଯାଇଥାଏ। ଏହି ପରିବେଶର ଶୁଦ୍ଧତା ଉପରେ ମନୁଷ୍ୟର ସୁସ୍ଥ ଜୀବନ ଧାରଣ ନିର୍ଭର କରେ। ଏହି ପରିବେଶର ଶୁଦ୍ଧତା ନିର୍ଭର କରିଥାଏ ବାୟୁ, ଜଳ, ଭୂମି, କାଳ ବା ଋତୁର ଶୁଦ୍ଧତା ଉପରେ। ଆଜିର ସଭ୍ୟ ଶିକ୍ଷିତ ମାନବ ନିଜର ସ୍ୱାର୍ଥସିଦ୍ଧି ଏବଂ ଭୋଗବିଳାସ ପାଇଁ ବାୟୁ, ଜଳ, ଭୂମିକୁ ଦୂଷିତ କରିବା ଫଳରେ ଋତୁ ବିପର୍ଯ୍ୟୟ ମଧ୍ୟ ଦେଖାଦେଇଥାଏ। ବୃକ୍ଷଲତା ଭରା ସବୁଜ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶକୁ ଧ୍ୱଂସ କରି ସେଠାରେ ମନୁଷ୍ୟ ଗଢ଼ି ଚାଲିଛି କୋଠାବାଡ଼ି, କଳକାରଖାନା, ଯାନବାହନର ବହୁଳ ଭାବରେ ଚଳାଚଳ, କୋଇଲା ଖଣି, ତୈଳ ବିଶୋଧନାଗାର, ଧାତୁ ପଥରର ପ୍ରଗଳନ, ଟିଭି, ଫ୍ରିଜ୍, କୁଲର, ଗ୍ରାଇଣ୍ଡର, ୱାଶିଂ ମେସିନ୍, ମୋବାଇଲ ଫୋନ୍ ଇତ୍ୟାଦିର ବହୁଳ ବ୍ୟବହାର ଫଳରେ ସେଥିରୁ ସୃଷ୍ଟି ହେଉଥିବା ଦୂଷିତ ଗ୍ୟାସ୍ ଏବଂ ପଚା ପାଣି ଦ୍ୱାରା ସମ୍ପୂର୍ଣ୍ଣ ବାୟୁମଣ୍ଡଳ ଆଜି ପ୍ରଦୂଷିତ ହୋଇପଡ଼ିଛି। ତା ସହିତ ଭୂମି ଏବଂ ଭୂତଳ ଜଳ ମଧ୍ୟ ପ୍ରଦୂଷିତ ହୋଇପଡ଼ିଛି। ଅମ୍ଳ ବୃଷ୍ଟି ହେତୁ ନଦୀ, ସମୁଦ୍ର ଜଳ ଆଜି ପ୍ରଦୂଷିତ। ଯେଉଁ ବୃକ୍ଷ ଅଙ୍ଗାରକାମ୍ଳ ଗ୍ୟାସ୍କୁ ଶୋଷି ନେଇ ମନୁଷ୍ୟକୁ ଜୀବନଦାୟିନୀ ମହାଶକ୍ତି ଯୋଗାଇଥାଏ, ସେହି ଜୀବନ ସଦୃଶ ବୃକ୍ଷକୁ କାଟି ପକାଇ ବାୟୁମଣ୍ଡଳକୁ ମନୁଷ୍ୟ ଆଜି ଭରି ଦେଇଛି ଦୂଷିତ ଗ୍ୟାସ୍, ସଲଫର ଡାଇଅକ୍ସାଇଡ୍ ଗ୍ୟାସ୍, ନାଇଟ୍ରୋଜେନସ୍ ଗ୍ୟାସ୍, ଅଙ୍ଗାରକାମ୍ଳ ଆଦି ଜୀବନ ବିରୋଧୀ ଗ୍ୟାସ୍ରେ। ମନୁଷ୍ୟ ଯଦି ଗାଡ଼ିରୁ ବାହାରୁଥିବା କଳା ଧୂଆଁରେ ମାତ୍ର 3 ଘଣ୍ଟା ରହେ ତେବେ ତା'ର ମୃତ୍ୟୁ ସୁନିଶ୍ଚିତ। ମନୁଷ୍ୟର ଭାବିବା ଉଚିତ, ଯଦି କିଛି ବର୍ଷ ଏହି ଦୂଷିତ ବାୟୁମଣ୍ଡଳ ଭିତରେ ମନୁଷ୍ୟ ବାସ କରିବ ତେବେ ତାହାର କି ଭୟଙ୍କର ପରିଣତି ନ ଘଟିବ। ଚାଷ ପାଇଁ ଭୂମିରେ ପ୍ରୟୋଗ ହେଉଥିବା ବିଭିନ୍ନ ରାସାୟନିକ ସାର, କୀଟ

0: ନାଶକ ଔଷଧ ଆଦି ଫଳରେ ପାଇଖାନା ଏବଂ ପରିସ୍ରାଗାର କଳକାରଖାନାର ଦୂଷିତ ପଚା ପାଣି ଦ୍ୱାରା ଭୂମି ଆଜି ପ୍ରଦୂଷିତ ହୋଇପଡ଼ିଛି। ଏହାଫଳରେ ପନିପରିବା ଖାଦ୍ୟଶସ୍ୟ ଫଳମୂଳ ସେମାନଙ୍କର ଜୀବନୀ ଶକ୍ତି ହରାଇ ବସିଛନ୍ତି, ଯାହାର କୁପରିଣାମ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି ଏବଂ ମନୁଷ୍ୟର ବ୍ୟାଧି ପ୍ରତିରୋଧକ ଶକ୍ତି ହ୍ରାସ, ଜରା, ବ୍ୟାଧି, ଅକାଳ ବାର୍ଦ୍ଧକ୍ୟରେ ପୀଡ଼ିତ ହେବାକୁ ବାଧ୍ୟ ହେଉଛି। ଏବେଠାରୁ ପ୍ରତ୍ୟେକ ମନୁଷ୍ୟ ଯଦି ସଚେତନ ଭାବରେ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ନିମିତ୍ତ ଗାଡ଼ି ମଟର ଇତ୍ୟାଦି ଯାନବାହନର ଯଥେଚ୍ଛା ବ୍ୟବହାରକୁ ସୀମିତ ନ କରେ, ବୃକ୍ଷକଟା ବନ୍ଦ କରି ବୃକ୍ଷରୋପଣ ଏବଂ ସବୁଜ ପରିବେଶ ସୃଷ୍ଟି ଦିଗରେ ପଦକ୍ଷେପ ନ ନିଏ, କଳକାରଖାନା ଇତ୍ୟାଦି ବହୁଳ ପ୍ରବର୍ତ୍ତନକୁ ସୀମିତ କରି ଧୂମ୍ରବିହୀନ ଗାଡ଼ି ମଟର, କଳକାରଖାନା, ଚୁଲା ଇତ୍ୟାଦି ବ୍ୟବହାର ନ କରେ ଏବଂ ସେଥିରୁ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ, ପଚାପାଣି, ଦୂଷିତ ଗ୍ୟାସ୍କୁ ବୈଜ୍ଞାନିକ ପଦ୍ଧତିରେ ସୁନିୟନ୍ତ୍ରିତ ନ କରେ, ତେବେ ପରିବେଶ ପ୍ରଦୂଷଣ ଯୁକ୍ତ ଭୟଙ୍କର ପ୍ରଭାବ ପ୍ରକୃତି ସୃଷ୍ଟି କରିବାକୁ ବାଧ୍ୟ ହେବ ଏବଂ ତାର କୁପରିଣାମ ସ୍ୱରୂପ ଅଂଶୁଘାତ, ବନ୍ୟା, ବାତ୍ୟା, ମରୁଡ଼ି, ଦୁର୍ଭିକ୍ଷ, ଭୂମିକମ୍ପ, ସୁନାମି ଇତ୍ୟାଦି ତଥା ଅଜଣା ଓ ଅସାଧ୍ୟ ବ୍ୟାଧି ପୀଡ଼ିତ ହୋଇ ମନୁଷ୍ୟ ସମାଜ ଧ୍ୱଂସ ପଥକୁ ପରିଷ୍କାର କରିଦେବ। ରାସ୍ତାଘାଟରେ ନିମ୍ବ ବୃକ୍ଷ ଭଳି ଜୀବାଣୁ ଓ ଭୂତାଣୁନାଶକ ଔଷଧୀୟ ବୃକ୍ଷକୁ ରୋପଣ ଫଳରେ ଦୂଷିତ ବାୟୁ ଶୋଧନ ହୋଇ ମନୁଷ୍ୟର ଅତ୍ୟନ୍ତ ଉପକାର ସାଧିତ ହେବ। ସ୍ୱାର୍ଥପରତା, କାମନା ବାସନା, ଘୃଣା, ହିଂସା, ଲୋଭମୋହ ଆଦି ବିରୁଦ୍ଧ ଭାବନାଗୁଡ଼ିକୁ ନଷ୍ଟ କରି ଯଦି ମନୁଷ୍ୟ ଭିତରେ ଭଗବତ ବିଶ୍ୱାସ, ଭକ୍ତି, ପ୍ରେମ, ଜ୍ଞାନ ଇତ୍ୟାଦି ଆଧ୍ୟାତ୍ମିକ ଚେତନା ଉଦ୍ରେକ କରାଯାଇପାରନ୍ତା, ତାହାଦ୍ୱାରା ମନୁଷ୍ୟ ଭିତରେ ଧୈର୍ଯ୍ୟ, ସାହସ, ବିଶ୍ୱାସ, ବିଶ୍ୱ ପ୍ରତି ଭାତୃଭାବ, ବିଶ୍ୱ ଐକ୍ୟ ଭାବ ସୃଷ୍ଟି ହୋଇପାରନ୍ତା, ମାନସିକ ଚାପ ଜନିତ ବିଭିନ୍ନ ବ୍ୟାଧିରୁ ମନୁଷ୍ୟ ରହିପାରନ୍ତା, ଉଚ୍ଚ ରକ୍ତଚାପ, ହୃଦ୍ରୋଗ, ମଧୁମେହ, ଅମ୍ଳପିତ ଏବଂ କ୍ୟାନ୍ସର ଇତ୍ୟାଦି ରୋଗଗୁଡ଼ିକୁ ପ୍ରତିହତ କରିପାରନ୍ତା, ମନ ଓ ଶରୀରକୁ ରୋଗମୁକ୍ତ କରି ସୁସ୍ଥ ବାତାବରଣ ସୃଷ୍ଟି କରିବା ସହିତ ବିଶ୍ୱରେ ସୁସ୍ଥ ବାତାବରଣ ସୃଷ୍ଟି କରିବାରେ ସକ୍ଷମ ହୋଇପାରନ୍ତା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା, ପରିବେଶ ଓ ସ୍ୱାସ୍ଥ୍ୟ ଆଲୋଚିକା ଥିଲେ ଡାକ୍ତର ଅନୁସୂୟା ଦାସ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୁରତ ଓ ଦମନରେ ଆଜି 18,800 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ ପ୍ରତିଯୋଗିତାର ଖେଳାଳିମାନଙ୍କୁ ଆୟୁଷ ମନ୍ତ୍ରଣାଳୟର ଯୋଗ 365 ଅଭିଯାନର ବିଶ୍ୱଦୂତ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଆଜି ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୁରତ ଏବଂ ଦମନ ଗସ୍ତ କରି 18,800 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଶ୍ରୀ ମୋଦି ଦମନରେ ନମୋ ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠାର ଉଦ୍ଘାଟନ ସହ ନମୋ ହସ୍ପିଟାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ସେଠାରେ ପ୍ରଧାନମନ୍ତ୍ରୀ 2,970 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ହାଜିରାଠାରେ ପ୍ରଧାନମନ୍ତ୍ରୀ ଶିଳ୍ପ ଏବଂ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ସହ ଏକ ଜନସମାବେଶକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସୁରତରେ ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍ ଏବଂ ଶିଳ୍ପ କ୍ଷେତ୍ରରେ 18,800 କୋଟିରୁ ଅଧିକ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଉଦ୍ଘାଟନ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଭଦୋଦରା ମୁମ୍ବାଇ ଏକ୍ସପ୍ରେସ୍ ୱେର ଷଷ୍ଠ ଏବଂ ସପ୍ତମ ପ୍ୟାକେଜ୍କୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଦମନରେ ସ୍ୱାସ୍ଥ୍ୟସେବା, ବେସାମରିକ ବିମାନ ଚଳାଚଳ, ପର୍ଯ୍ୟଟନ

65 ଅଭିଯାନ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ବିଶ୍ୱର ବିଭିନ୍ନ ସ୍ଥାନର ଖେଳାଳିମାନଙ୍କୁ ଚମ୍ପିଅନ୍ସିପ୍ ବ୍ୟତୀତ ଯୋଗ ବିଷୟରେ ସଚେତନତା ପ୍ରସାର କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ଅହମ୍ମଦାବାଦରେ ପ୍ରଥମ ବିଶ୍ୱ ଯୋଗାସନ ଚମ୍ପିଅନ୍ସିପ୍ରେ 60 ଅଧିକ ଦେଶରୁ 400 ଅଧିକ ପ୍ରତିଯୋଗୀଙ୍କ ଯୋଗଦାନ ବିଶ୍ୱକୁ ଆକର୍ଷିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା 8 ପର୍ଯ୍ୟନ୍ତ ଚାଲିବ। ଶ୍ରୀ ମୋଦି କହିଛନ୍ତି, ଯୋଗର ଆକର୍ଷଣ ଶାରୀରିକ ସୁସ୍ଥତାଠାରୁ ଅଧିକ ଏବଂ ପ୍ରତିରୋଧକ ସ୍ୱାସ୍ଥ୍ୟ ପାଇଁ ଏକ ବାସ୍ତବ ଆଭିମୁଖ୍ୟ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ଚମ୍ପିଅନ୍ସିପ୍ ବିଶ୍ୱବ୍ୟାପୀ ଯୋଗର ବ୍ୟାପକ ବାର୍ତ୍ତା ପ୍ରସାର କରିବାର ସୁଯୋଗ ପ୍ରଦାନ କରୁଛି। କ୍ୟାବିନେଟ୍ ନିଯୁକ୍ତି କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ 1987 ବ୍ୟାଚ୍ର ଅବସରପ୍ରାପ୍ତ IAS ଅଧିକାରୀ ତରୁଣ କପୁରଙ୍କ କାର୍ଯ୍ୟକାଳକୁ ଗୋଟିଏ ବର୍ଷ ବୃଦ୍ଧି କରିବାକୁ ଅନୁମୋଦନ କରିଛି। କେନ୍ଦ୍ର କାର୍ମିକ ଏବଂ ତାଲିମ ବିଭାଗ ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଶ୍ରୀ କପୁରଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଚଳିତ ମାସ 10 ଅଧିକ 1 ପାଇଁ କାର୍ଯ୍ୟକାରୀ ହେବ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ନୂଆଦିଲ୍ଲୀ ସହିତ ମସ୍କୋର ରଣନୈତିକ ସହଭାଗିତାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଭାରତକୁ ରୁଷ ସହିତ ସହଯୋଗ ହ୍ରାସ କରିବାକୁ ବାଧ୍ୟ କରିବାର ପାଶ୍ଚାତ୍ୟ ଦେଶର ଉଦ୍ୟମ ନିରର୍ଥକ ଏବଂ ବିଶ୍ୱ ସ୍ଥିରତା ପାଇଁ କ୍ଷତିକାରକ। ବିଶ୍ୱର ପ୍ରମୁଖ ସମ୍ବାଦ ସଂସ୍ଥା ମୁଖ୍ୟଙ୍କ ସହ ଆଲୋଚନା କାଳରେ ଶ୍ରୀ ପୁତିନ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଏହାର ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ରୁଷ ଭାରତ ସହ ଅର୍ଥନୈତିକ ସମ୍ପର୍କକୁ ବୃଦ୍ଧି କରିବାକୁ ପ୍ରତିବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଅଗ୍ରଗତି ହାସଲ କରିଛି ବୋଲି ସେ କହିଛନ୍ତି। ରୁଷ ରାଷ୍ଟ୍ରପତି କହିଛନ୍ତି, ଆମେରିକା ସହିତ ଭାରତର କୂଟନୈତିକ ସମ୍ପର୍କର ପ୍ରଭାବ ରୁଷ ସହ ଥିବା ସମ୍ପର୍କରେ ପ୍ରତିବନ୍ଧକ ସୃଷ୍ଟି କରେ ନାହିଁ। ରୁଷ ଭାରତକୁ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବିବେଚନା କରେ ବୋଲି ରୁଷ ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି, ଭାରତ ଏକ ମହାନ ରାଷ୍ଟ୍ର ଓ ମହାନ ଗଣତନ୍ତ୍ର ଏବଂ ରୁଷ ଭାରତ ସହ ସମ୍ପର୍କ ବୃଦ୍ଧି କରିବା ଲାଗି ଉଦ୍ୟମ ଜାରି ରଖିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି 2 ମୁଦ୍ରାନୀତି ଘୋଷଣା କରିବ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଆଜି ସକାଳେ ମୁଦ୍ରାନୀତି କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିବେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗବେଷଣା ରିପୋର୍ଟ ଅନୁଯାୟୀ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ଅଶୋଧିତ ତୈଳ ମୂଲ୍ୟ, ଟଙ୍କା ମୂଲ୍ୟ ହ୍ରାସ ଏବଂ ଦୁର୍ବଳ ମୌସୁମୀ ପରିସ୍ଥିତି ଭଳି ଆହ୍ୱାନର ମୁକାବିଲା ପାଇଁ ରେପୋ ହାର ବୃଦ୍ଧି ନ ହେବାର ସମ୍ଭାବନା ରହିଛି। ଷ୍ଟେଟ୍ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ପଶ୍ଚିମ ଏସିଆରେ ସୃଷ୍ଟ ଭୂ ରାଜନୈତିକ ପରିସ୍ଥିତି ଏବଂ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ମୁଦ୍ରାସ୍ଫୀତିର ପ୍ରମୁଖ କାରଣ। ରିପୋର୍ଟ ଅନୁଯାୟୀ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇବା ଯୋଗୁଁ ମୁଦ୍ରାସ୍ଫୀତି ପ୍ରାୟ 5% ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। କ୍ୟାବିନେଟ୍ର ନିଯୁକ୍ତି କମିଟି ନୀଳକଣ୍ଠ ମିଶ୍ରଙ୍କୁ ୱାଶିଂଟନ୍ ଡିସିରେ ବିଶ୍ୱ ବ୍ୟାଙ୍କ ମୁଖ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ 3 ପାଇଁ ନିଯୁକ୍ତିକୁ ଅନୁମୋଦନ କରିଛି। କାର୍ମିକ ଏବଂ ତାଲିମ ବିଭାଗ ସୂଚନା ଅନୁଯାୟୀ ନୂତନ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ପରମେଶ୍ୱରନ୍ ଆୟରଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରାଯାଇଛି। ଭାରତ ବ୍ରିଟେନ୍ ଦୃଷ୍ଟିକୋଣ 2035 ସମୀକ୍ଷା କରିବା ଉଦ୍ଦେଶ୍ୟରେ ଗତକାଲି ନୂଆଦିଲ୍ଲୀରେ ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ବ୍ରିଟେନ୍ର ବୈଦେଶିକ ସଚିବ ୟେଭେଟ୍ କୁପର ବୈଠକରେ ଯୋଗ ଦେଇଥିଲେ। ଉଭୟ ନେତା ଅଭିବୃଦ୍ଧି, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ, ପ୍ରତିରକ୍ଷା ଏବଂ ସୁରକ୍ଷା, ଜଳବାୟୁ ଏବଂ ସ୍ୱଚ୍ଛ ଶକ୍ତି ଓ ଶିକ୍ଷା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଉଭୟ ଦେଶ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମାକୁ ସ୍ୱାଗତ କରିବା ସହ ଭାରତ ବ୍ରିଟେନ୍ କୃତ୍ରିମ ବୁଦ୍ଧିମତା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ର ସମେତ ବିଭିନ୍ନ ପଦକ୍ଷେପର ପ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ। ଉଭୟ ନେତା ପ୍ରତିରକ୍ଷା, ସୁରକ୍ଷା, ଶିକ୍ଷା ଏବଂ ଜଳବାୟୁ ସହଭାଗିତା କ୍ଷେତ୍ରରେ ହୋଇଥିବା ବିକାଶ କାର୍ଯ୍ୟକୁ ଆହୁରି ଆଗକୁ ନେବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଭାରତ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କିତ ଆଲୋଚନା ଲାଗି ଭାରତ ଆସିଥିବା ଆମେରିକାର ଏକ ବାଣିଜ୍ୟିକ ପ୍ରତିନିଧି ଦଳ 4 ଗସ୍ତ ଶେଷ କରିଛି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଗସ୍ତ ସମୟରେ ପ୍ରତିନିଧି ଦଳ ବାଣିଜ୍ୟିକ ସାମଗ୍ରୀ, ଅଣଶୁଳ୍କ ପଦକ୍ଷେପ

ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସାରା ବିଶ୍ୱରେ ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବରେ 1973 ପ୍ରତିବର୍ଷ ଜୁନ୍ 5 ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ପାଇଁ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ପ୍ରକୃତି ଏବଂ ପୃଥିବୀକୁ ସୁରକ୍ଷା ଦେବା ପାଇଁ ସକାରାତ୍ମକ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଏହି ଦିବସର ଲକ୍ଷ୍ୟ। ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ର ପରିବେଶ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବ ଏବଂ ରାଜ୍ୟମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ଏକ ପେଡ଼ ମା କେ ନାମ ଅଭିଯାନ ଅଧୀନରେ ଦିଲ୍ଲୀର ମୈଦାନଗଡ଼ସ୍ଥିତ ନମୋ ଅକ୍ସିଜେନ୍ ପାର୍କରେ ଏକ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଅନେକ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ ରାଜ୍ୟସ୍ତରରେ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ପରିବେଶଗତ ସ୍ଥାୟୀତ୍ୱକୁ ପ୍ରୋତ୍ସାହିତ କରି ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଏକ ସ୍ଥାୟୀ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ସମାଧାନ କରିବା ପାଇଁ ଆଜିର ଦିବସ ପ୍ରେରଣା ଯୋଗାଇଥାଏ। ଜାପାନର କାକାମିଗାହାରା ହକି ଷ୍ଟାଡିୟମରେ ଆଜି 18 କମ୍ ପୁରୁଷ ଏସିଆ କପ୍ ହକି ପ୍ରତିଯୋଗିତାର ସେମିଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ 18 କମ୍ ମହିଳା ଏସିଆ କପ୍ରେ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ଅପରାଜିତ ରହିବା ପରେ ସେମିଫାଇନାଲରେ ପହଞ୍ଚିଛି। ଆଜି 9:30 ଭାରତ ଚୀନ୍ ବିପକ୍ଷରେ ମ୍ୟାଚ୍ ଖେଳିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ସୁରତ ଓ ଦମନରେ ଆଜି 18,800 ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ ପ୍ରତିଯୋଗିତାର ଖେଳାଳିମାନଙ୍କୁ ଆୟୁଷ ମନ୍ତ୍ରଣାଳୟର ଯୋଗ 365 ଅଭିଯାନର ବିଶ୍ୱଦୂତ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଆଜି ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ସମ୍ବାଦ ଶେଷ ହେଲା।

ଶୁଣୁଥିଲେ କେତୋଟି ଓଡ଼ିଶୀ ଛାନ୍ଦ ଏବଂ ଚମ୍ପ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ ଲଘୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି କ୍ରମ ଶୁଣିବା ଆସନ୍ତୁ, ପ୍ରଥମେ ଠୁମ୍ରି, ଗାଇଛନ୍ତି ଲକ୍ଷ୍ମୀଶଙ୍କର ଏବଂ ନିର୍ମଳା ବେଦୀ। ସଙ୍ଗୀତରେ ଅଛନ୍ତି ଖାନ୍ ସାହିବ ଅବଦୁଲ ରେହମାନ ଖାନ। ତବଲାରେ ସହଯୋଗ କରିଛନ୍ତି ଉସ୍ତାଦ ନିଜାମୁଦ୍ଦିନ ଖାନ୍।

0: ଥିଲେ ଥାଉ ପଛେ ସମ୍ପତ୍ତି ଅପାର, ସ୍ୱାସ୍ଥ୍ୟ ଭଲ ନଥିଲେ ସବୁ ଅସାର। ଏଣୁ ଆସନ୍ତୁ ଆମେ ଆମ ସ୍ୱାସ୍ଥ୍ୟର ଯତ୍ନ ନେବା। ସ୍ୱାସ୍ଥ୍ୟର ଯତ୍ନ ନେବା ହେଉଛି ଆମର ପ୍ରାଥମିକ ଦାୟିତ୍ୱ। ଆମେ ଖୁସିରେ ରହିଲେ ଅନ୍ୟମାନେ ଖୁସିରେ ରହିବେ, ଆମେ ସୁସ୍ଥ ରହିଲେ ତ ଖୁସି ରହିପାରିବା। ତେଣୁ ଆମେ ଆକାଶବାଣୀ ତରଫରୁ ହେଲୋ ଡକ୍ଟର କାର୍ଯ୍ୟକ୍ରମ ପ୍ରସାରଣ କରୁଛୁ ଆପଣଙ୍କର ସ୍ୱାସ୍ଥ୍ୟର ପ୍ରାଥମିକତାକୁ ଗ୍ରହଣ କରିକି। ଏଣୁ ଆସନ୍ତୁ ଏହି ପରିପ୍ରେକ୍ଷୀରେ ଆମେ ସ୍ୱାଗତ କରିବା ଆଜିର ବିଷୟବସ୍ତୁକୁ ପରାମର୍ଶ ଦେବା ପାଇଁ ଯେଉଁ ଡାକ୍ତର ଆମ ଗହଣରେ ଅଛନ୍ତି, ଆମ ଷ୍ଟୁଡ଼ିଓକୁ ଆସିଛନ୍ତି, ତାଙ୍କୁ ପ୍ରଥମେ ନିମନ୍ତ୍ରଣ କରିବା ଏବଂ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆମ ଆଗରେ ଅଛନ୍ତି ଡାକ୍ତର ବିଭୁ କଲ୍ୟାଣ ସାହୁ, ଯିଏକି ଜଣେ ସାଇକାଟ୍ରିଷ୍ଟ ଅଛନ୍ତି, ଯିଏ ମନୋବିଜ୍ଞାନୀ ଅଛନ୍ତି କହିଲେ ଅତ୍ୟୁକ୍ତି ହେବନି। ସେ ମାନସିକ ଅବସାଦକୁ ମାନେ ଏମିତି ଚୁଟକିରେ ହଟେଇ ଦିଅନ୍ତି ବୋଲିକି ଆମର ସାରା ବ୍ରହ୍ମପୁରରେ କ'ଣ ସାରା ଗଞ୍ଜାମରେ ମଧ୍ୟ ପ୍ରସିଦ୍ଧ ଲାଭ କରିଛନ୍ତି। ସେଥିପାଇଁ ଆଜିର ବିଷୟବସ୍ତୁ ଆମେ ରଖିଛୁ ମାନସିକ ଅବସାଦର କାରଣ, ଲକ୍ଷଣ ଏବଂ ନିରାକରଣ।

0: ଏଇ ଯେଉଁ ମାନସିକ ଅବସାଦ ଲୋକମାନଙ୍କର ହେଉଛି ତା'ର କାରଣ ତ ବିଭିନ୍ନ ପ୍ରକାର ଥାଇପାରେ, ତ ପାର୍ଟିକୁଲାର ଆମେ କ'ଣ କାରଣ କହିପାରିବା?
1: ଦେଖନ୍ତୁ, ମାନସିକ ଅବସାଦ ଯେଉଁ ଜିନିଷଟାକୁ ଆପଣ କହୁଛନ୍ତି, ପ୍ରଥମେ ଆମେ ବୁଝିବା ଦରକାର ଯେ ଖୁସିଟା କେଉଁଠି ମିଳେ। ଖୁସିକୁ ଯଦି ଆମେ ଆମର ବୈଜ୍ଞାନିକ ମତ ହିସାବରେ ଦେଖିବା, ତାହେଲେ ପ୍ରଥମ କଥା ହେଉଛି ଆମର କିଛିଟା ବ୍ରେନ୍ର ଏରିଆ ଅଛି ଯେଉଁ ଜାଗାରେ ଡୋପାମିନ୍ ଏବଂ ଆଉ କିଛିଟା ମୋନୋଏମିନ୍ ବୋଲି ଏମିତି କିଛିଟା ଜୈବ ରସାୟନିକ ପଦାର୍ଥ ଅଛି। ସେଇ ପଦାର୍ଥରୁ ଟୋପାଏ ଲେଖାଏଁ ଯଦି ସେଠି ପଡ଼ିଗଲା, ତାହେଲେ ଆପଣ ଯେଉଁଟାକି ସାଧାରଣତଃ ବ୍ରେନ୍ରେ କ୍ଷରଣ ହୁଏ, ସେଥିରୁ ଟୋପାଏ ପଡ଼ିଲେ ଆପଣଙ୍କୁ ଖୁସି ଲାଗେ। ଯଦି ସେଥିର ପରିମାଣ ଗୋଟେ ଜାଗାରେ କମିଗଲା ଯେତିକି ରହିବା କଥା, ତାହେଲେ ଆପଣଙ୍କୁ ଦୁଃଖ ଲାଗିବା ଆରମ୍ଭ ହେବ।
0: ତାହେଲେ ନିଜ ଉପରେ ସେଟା ନିର୍ଭର କରେ ନା ପ୍ରକୃତିଗତ? ସେଟା
1: ବିଭିନ୍ନ ଜିନିଷ ଏହାର କାରକ ରହିଛି, ଗୋଟିଏ ଜିନିଷରୁ କେବଳ ଆମେ କହିପାରିବାନି। ବେଳେବେଳେ ଆମକୁ ଷ୍ଟ୍ରେସ୍ ଯଦି କିଛି ହେଲା, ଯେମିତିକି ମାନସିକ ଚାପ କିଛି ଆସିଲା, ତାହେଲେ ସେ କ୍ଷେତ୍ରରେ ବି ହେଇପାରିବ। ଦ୍ୱିତୀୟ କଥା ହେଉଛି, ଧରିନିଅନ୍ତୁ ଆପଣଙ୍କର କେତେକ ଶାରୀରିକ ରୋଗ ଯେମିତିକି ଥାଇରଏଡ଼ ଅସୁବିଧା ରହିଛି, ସେଥିରେ ବି ଆପଣଙ୍କର ମନ ଦୁଃଖ ରହିପାରିବ। ସେମିତି କିଛିଟା ଲଙ୍ଗ ଷ୍ଟାଣ୍ଡିଂ ରୋଗ ରହିଛି ଯେଉଁଥିରେ ଧରିନିଅନ୍ତୁ ଆପଣଙ୍କର କାର୍ଡିଓଲୋଜି ପ୍ରୋବ୍ଲେମ ରହିଛି ଅଥବା ଡାଇବେଟିସ୍। ସାଧାରଣ ଏକ୍ଜାମ୍ପଲ ଦେଉଛି, ଆପଣ ଆଗରୁ ନର୍ମାଲି ସବୁ ଖାଦ୍ୟ ଖାଉଥିଲେ, କିନ୍ତୁ ବର୍ତ୍ତମାନ ଆପଣଙ୍କ ଧରିନିଅନ୍ତୁ ସୁଗର ବାହାରିଲା। ସୁଗର ବାହାରିଲା ପରେ ସବୁ ଖାଦ୍ୟ ଖାଇଲା ବେଳେ ଘରେ ବାହାରେ ପ୍ରତ୍ୟେକ ଜାଗାରେ ମିଠାଟା ଖାଇବେନି, ଏଇଟା
0: ଖାଇବେନି,
1: ଯୋଉ ଲାଗିଯାଉଛି, ସେତିକି ଲାଗିଲେ ଆପଣଙ୍କୁ ସେଇଟା ମାନସିକ ସ୍ତରରେ ଗୋଟେ ଆପଣଙ୍କୁ ଆଘାତ ପହଞ୍ଚୁଛି। ତ ତା ଯୋଗୁଁ ମଧ୍ୟ ଆପଣଙ୍କର ଏଥିରେ ଡିପ୍ରେସନ୍ ହେଇପାରିବ। ଏବଂ ତା ଛଡ଼ା ଆଉ କିଛିଟା ଜିନିଷ ଅଛି ଯେଉଁଟାକି ଅଟୋମେଟିକାଲି, ଯେମିତିକି ଆମର ଗୋଟେ ବୟସ ପରିସୀମାରେ ମଝି ମଝିରେ ଏମିତିଆ ଡିପ୍ରେସନ୍ ହୁଏ, ଯେମିତିକି 45-50 ବର୍ଷ ବେଳକୁ ହଠାତ୍ ଜଣ ମନରେ ଭାବନା ଆସେ ଯେ ନା ମୁଁ କିଛି କରିପାରିଲି ନାହିଁ, କିଛି କରିପାରିନି। ଇଭେନ୍ ଆଉ ଗୋଟେ ଜିନିଷ ମହିଳାମାନଙ୍କ କ୍ଷେତ୍ରରେ, ଯେତେବେଳେ ସେମାନଙ୍କର ଯେଉଁ ମେନୋପଜ୍ ବା ସେମାନଙ୍କ ମାସିକ ଋତୁସ୍ରାବ ଯେତେବେଳେ ବନ୍ଦ ହେଇଯାଏ, ସେତେବେଳେ ସେମାନଙ୍କୁ ଫିଲ୍ ହୁଏ ଯେ ମୋର ମାନେ ଯେଉଁ ନାରୀତ୍ୱ ବୋଧ ହୁଏ ଚାଲିଗଲା, ମୁଁ ଆଉ ଏକ ନାରୀ ନୁହଁ। ତେଣୁ ସେ କ୍ଷେତ୍ରରେ କିଛିଟା ସେମାନଙ୍କୁ ଗୋଟେ ସେଇ ହର୍ମୋନାଲ ଇମ୍ବାଲାନ୍ସ ପାଇଁ କିଛିଟା ଚିଡ଼ଚିଡ଼ାପଣ ରୁହେ ଏବଂ ତା ସହିତ ବି ଡିପ୍ରେସନ୍ ରୁହେ। ତ ଡିପ୍ରେସନ୍ ଏମିତି କହିବାକୁ ଗଲେ ସାଧାରଣ ଡାକ୍ତରଙ୍କ ପାଖରେ ଥଣ୍ଡା ଛିଙ୍କ ରୋଗ ଯେମିତି, ସେଥିପାଇଁ ଆମର ପ୍ରତ୍ୟେକ ମଣିଷ ନିଜ ଜୀବନ କାଳ ଭିତରେ 2 ବର୍ଷ ଆପାତତଃ ଡିପ୍ରେସନ୍ରେ ପୀଡ଼ିତ ରହିବ। ଏଇଟା
0: ନିହାତି ଭାବରେ ସେଇଟା ପ୍ରକୃତି ଦତ୍ତ।
1: ପ୍ରକୃତି ଦତ୍ତ
0: ମାନେ

0: ରେଡିଓରେ ଆପଣଙ୍କୁ ଦେଇ ହେବ ନାହିଁ, କିନ୍ତୁ ଏଥିରେ ନିତ୍ୟାନ୍ତ ଭାବରେ ଆମର ଚିକିତ୍ସା ଆପଣ ରିକ୍ୱାୟାରମେଣ୍ଟ ରହିଛି। କାରଣ ଦେଖନ୍ତୁ, ଏ ଯେଉଁ ଅବସାଦ, ଯେଉଁଟା ମାନସିକ ଅବସାଦ, ଏଇ ଜିନିଷଟା ପ୍ରାୟତଃ ଜଣେ ଯଦି କୌଣସି କାରଣବଶତଃ ହେଲା, ତାହେଲେ 10-12 ଦିନ ବା ମ୍ୟାକ୍ସିମମ୍ 14 ଦିନ ପର୍ଯ୍ୟନ୍ତ ରୁହେ। ଯେମିତିକି ଆମର ଘରେ ଯଦି କାହାର ମୃତ୍ୟୁ ହେଇଗଲା, ତାହେଲେ ବି ଆମର ଦୁଃଖ ଚାଲିଥାଏ, ଯେଉଁଟାକି ସ୍ୱାଭାବିକ ଜିନିଷ। କିନ୍ତୁ ତାପରେ ବି ଆମର 12-14 ଦିନ ବେଳେ ପୁଣି ଥରେ ଭୋଜି ଭାତ କରିକି ଆମ ଘରେ ସମସ୍ତେ ଆଉ ଥରେ ନର୍ମାଲ ଲାଇଫକୁ ଫେରି ଆସନ୍ତି। ଆପଣ ଯେଉଁ କାମ କରୁଥିଲେ, କାମ ଆପଣଙ୍କ ବନ୍ଦ ହେଇଯାଇଛି, ତା ପାଇଁ ଆପଣ ନିତ୍ୟାନ୍ତ ଦୁଃଖ ହେଇଛି, କିନ୍ତୁ ସେ ଦୁଃଖରୁ ବି ବାହାରି ପାରିବାର କ୍ଷମତା ପ୍ରତ୍ୟେକ ମଣିଷ ପାଖରେ ଅଛି। ସେଥିରୁ ଆପଣ ଯଦି ବାହାରି ପାରୁନାହାନ୍ତି, ଏବଂ ଯଦି ଆପଣଙ୍କୁ ଏଇ ଯେଉଁ ଲକ୍ଷଣ ଗୁଡ଼ାକ ଯେମିତି ମୁଁ କହୁଛି, ପ୍ରାୟ ସମୟ ମନ ଦୁଃଖ ରହିବା, କେତେବେଳେ ବି ମନରେ ଖୁସି ଲାଗିବା ନ ଲାଗିବା, ତଥା ଆଗରୁ ଯେଉଁ କାମ ଗୁଡ଼ା କଲେ ଖୁସି ଲାଗୁଥିଲା, ଯେମିତି କାହାକୁ ବୁଲିବାକୁ ଭଲ ଲାଗେ, କାହାକୁ ଭଲ ଖାଇବାକୁ ଭଲ ଲାଗେ, ଯାହା ଯାହା ସେସବୁ ଜିନିଷ କରିବାକୁ ମଧ୍ୟ ଆପଣ ଆଗ୍ରହ ନାହିଁ। ତା ସାଙ୍ଗେ ଯଦି ତା ସହିତ ଯଦି ଆପଣଙ୍କୁ ନିଦ ଠିକସେ ହେଉନଥିବ, ଜଲ୍ଦି ନିଦ ଭାଙ୍ଗି ଯାଉଥିବ, ଅଥା ଖଟରେ ପଡି ରହୁଥିବ, ନିଦ ଲାଗୁନଥିବ, ଭୋକରେ ବି ସମସ୍ୟା ଆସେ, ଠିକସେ ଭୋକ ଲାଗିବନି ବା କିଛି ଭଲ ଖାଦ୍ୟ ଖାଇବାକୁ ଆଗ୍ରହ ନାହିଁ, ହଁ, ତା ସେ ଜୀବନଟା ବେକାର ହେଇଗଲା ବୋଲି ଆମର ଗୋଟେ ବେକ୍ସ ଡିପ୍ରେସନ୍ ଟ୍ରାଏଡ୍ ବୋଲି ଅଛି, ଯେଉଁଥିରେ ଜଣେ ଲୋକ ନିଜ ବିଷୟରେ, ନିଜ ପରିପାର୍ଶ୍ୱ ବିଷୟରେ ଏବଂ ନିଜ ଭବିଷ୍ୟତ ସବୁତକ ବିଷୟରେ ନକାରାତ୍ମକ ଚିନ୍ତାଧାରା ତା ମନରେ ଆସେ, ଯଥା ନିଜ ଜୀବନଟା ବେକାର ହେଇଗଲା ଭଳି ଲାଗିବ, ତଥା ତାକୁ କେହି ଏଇ ଅବସ୍ଥାରେ ସାହାଯ୍ୟ କରିପାରିବେନି ଏଭଳିଆ ଲାଗିବ। ତା ସାଙ୍ଗରେ ଆଗାମୀ ଦିନରେ ବି ମୋର କିଛି ଠିକ ହବ ବୋଲି ଆଶା ନଥିବ, ଏଭଳି ଲକ୍ଷଣ ଯଦି ଆସୁଛି, ତାହେଲେ ଏହାକୁ ନିଶ୍ଚାନ୍ତ ଡିପ୍ରେସନ୍ ରୋଗରେ ଆପଣ ପୀଡ଼ିତ ବୋଲି ଆପଣ କହିବା, ଏବଂ ତା ପାଇଁ ଆପଣ ନିକଟସ୍ଥ ଆମର ଯେଉଁ ଜିଲ୍ଲା ହସ୍ପିଟାଲ ଯେଉଁଟା
1: ଅଛି, ସେଠି ଆପଣ ଯାଇକି ସାଇକାଟ୍ରିଷ୍ଟଙ୍କୁ ଦେଖେଇ ପାରିବେ ଆଉ ପରାମର୍ଶ ମଧ୍ୟ ନେଇପାରିବେ। କିନ୍ତୁ ଆମେ ଏଇଠି ଆଉ ଗୋଟେ କଥା କହିବୁ ଆପଣଙ୍କୁ ଦୋଳଗୋବିନ୍ଦ ଭାଇ, ଯେ ଆପଣ ଚେଷ୍ଟା କରନ୍ତୁ ଖୁସିରେ ରହିବା ପାଇଁ, ଆଉ ଆପଣ ବି ପଜିଟିଭ୍ ଚିନ୍ତା କରନ୍ତୁ, ଆଉ ଆପଣଙ୍କ ତଳେ କେତେ ଜଣ ଲୋକ ଅଛନ୍ତି, କେତେ ଖରାପ ଅବସ୍ଥାରେ ଅଛନ୍ତି, ସେଇ କଥାକୁ ଯଦି ଚିନ୍ତା କରିବେ ତାହେଲେ ଆପଣଙ୍କର ଡିପ୍ରେସନ୍ କମିଯିବ। ଆଉ ଆପଣ ଯଦି ଉପରକୁ ଦେଖୁଥିବେ ସବୁବେଳେ ଆପଣଙ୍କଠୁ ଅନ୍ୟମାନେ ଭଲରେ ଅଛନ୍ତି ବୋଲିକି, ତାହେଲେ ତ ଆପଣ ନିଶ୍ଚୟ ଦୁଃଖିତ ହେବେ। ସେଥିପାଇଁ ମୁଁ କହିବି, ମାନେ ଜୀବନ ତ ଏମିତି ଉଠାପକା ଚାଲିଛି ଭାଇ, ଆମେ ସବୁବେଳେ ଆଗକୁ ବି ପଜିଟିଭ ହେଇକି ଯଦି ଯିବା, ତାହେଲେ ଆମର ଡିପ୍ରେସନ୍ର କାରଣ ଲକ୍ଷଣ ବି ଦେଖାଯିବନି। ଯଦି ବି ଲକ୍ଷଣ ଦେଖାଯାଉଛି ଆପଣ ଜାଣିପାରୁଛନ୍ତି, ତାହେଲେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ, ଔଷଧ ସେବନ କରନ୍ତୁ, ଆପଣଙ୍କ ଫ୍ୟାମିଲି ପାଇଁ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରନ୍ତୁ। ଆପଣଙ୍କୁ ଭାବନ୍ତୁ ଏବେ ଭଲ ସମୟ ଗୋଟେ ମିଳିଛି ଆପଣଙ୍କୁ ଫ୍ୟାମିଲିକୁ ସମୟ ଦେବା ପାଇଁ ବୋଲି, ପରାମର୍ଶ କରନ୍ତୁ ଭାଇ, ଆପଣ ବି ଖୁସି ରହିପାରିବେ, ଆପଣଙ୍କ ଫ୍ୟାମିଲି ବି ଖୁସିରେ ରହିପାରିବେ। ହେଲା ଆଜ୍ଞା, ତାହେଲେ ଏଇ ଯୋଉ ଡିପ୍ରେସନଟା ରହୁଛି, ଡିପ୍ରେସନର ମାନେ ବୟସ ସୀମା ତ ଏଥିରେ କିଛି ନାହିଁ, ସମସ୍ତେ ରହିପାରିବେ ଏଥିରେ ଡିପ୍ରେସନ, ଛୋଟ ଛୁଆଠୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ, ତ ଏଇ ଡିପ୍ରେସନର ଲକ୍ଷଣ ଗୁଡିକ କଣ ଦେଖିଲେ ଆମେ ଯେ ଡାକ୍ତରଙ୍କ ପାଖକୁ ଯିବା, ପରାମର୍ଶ ଗ୍ରହଣ କରିବା?
0: ଡିପ୍ରେସନରେ ପ୍ରଥମ କଥା ଆମେ ବୁଝିବା, ଡିପ୍ରେସନ ଏକ ଅବସ୍ଥା ଏବଂ ଏକ ରୋଗ। ଡିପ୍ରେସନ ଏକ ଇଂରାଜୀ ଶବ୍ଦ ଯାହାକି ଅବସାଦ ବା ବିଷାଦ, କିନ୍ତୁ ଡିପ୍ରେସନ୍ ରୋଗ ବୋଲି ଆମେ ସେତେବେଳେ କହିବା ଯଦି ୟାର ଅବଧି 14 ଦିନରୁ ଅଧିକ ବଢ଼ିଲା।
1: ଲକ୍ଷଣ ଗୁଡ଼ିକ ଜାଣିଲେ ତ ଆମେ କରିବା,
0: ଲକ୍ଷଣ ଗୁଡ଼ିକ 2 ସପ୍ତାହରୁ ଅଧିକ ଯେତେବେଳେ ହବ ସେତେବେଳେ ତାକୁ ଡିପ୍ରେସନ୍ କହିବା। ପ୍ରଥମ ଲକ୍ଷଣ ହେଲା ଡିପ୍ରେସ୍ ମୁଡ୍, ତା ଅର୍ଥ ଦିନସାରାର ପ୍ରତି ମୁହୂର୍ତ୍ତରେ ଆପଣଙ୍କୁ ସବୁବେଳେ ମନଟା ଦୁଃଖ ଦୁଃଖ ଲାଗିବ, କୌଣସି ଜିନିଷରେ ଖୁସି ଲାଗିବ ନାହିଁ। ନମ୍ବର 2 ହେଲା ଡିକ୍ରିଜ୍ ଇଣ୍ଟରେଷ୍ଟ ଇନ୍ ପ୍ଲେଜରେବୁଲ୍ ଆକ୍ଟିଭିଟିସ୍, ଅର୍ଥ

0: ତାର ବିଭିନ୍ନ ସୋପାନ ରହିଛି। ପ୍ରଥମ ହଉଛି ମରିଗଲେ ଭଲ ହୁଅନ୍ତା, ମନକୁ ଆସିବା, ଏଇଟା ହଉଛି ଡେଥ ୱିଶେସ ଆମ ଭାଷାରେ।
1: ବେଳେବେଳେ ଅନ୍ୟମାନଙ୍କୁ କୁହନ୍ତି ମଧ୍ୟ,
0: କୁହନ୍ତି ସେ କଥାଟା।
1: ଗୋଟେ କଲ୍ ଆସିଯାଇଛି ଆମର ଶ୍ରୋତା ବନ୍ଧୁମାନଙ୍କର।
0: ନିଶ୍ଚୟ।
1: ହ୍ୟାଲୋ,
2: ନମସ୍କାର।
1: ହ୍ୟାଲୋ ଡକ୍ଟର, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
2: ମ୍ୟାଡମ
1: ନମସ୍କାର। ଆମର ଆଗରେ ବସିଛନ୍ତି ଡକ୍ଟର ବିଭୁ କଲ୍ୟାଣ ସାହୁ, ସାଇକାଟ୍ରିଷ୍ଟ। ଆପଣଙ୍କ ପ୍ରଶ୍ନ ପଚାରି ପାରିବେ ମ୍ୟାଡମ?
2: ମୋର ପ୍ରଶ୍ନ ଥିଲା କି ସାଧାରଣତଃ ମନରେ କଣ, ଆମର ଯୋଉଦିନ ଖୁସି ହଉଛୁ ଆମେ ଖୁସି ହଉଛୁ, ଯୋଉଦିନ ଦୁଃଖ ହେଲା ଆମେ ଦୁଃଖ ହଉଛୁ, କିନ୍ତୁ ଆମେ କେମିତି ଜାଣିବୁ ଯେ ମୁଁ ନିଜେ ଆଜି ଡିପ୍ରେସନ କୁ ପଳେଇଛି, ସେଟା ମୋତେ ଲକ୍ଷଣ କଣ ହେଇପାରେ?
0: ଦେଖନ୍ତୁ, ଖୁସି ହେଲେ ଖୁସି ହୁଅନ୍ତି, ଦୁଃଖ ହେଲେ ଦୁଃଖ ହୁଅନ୍ତି, କିନ୍ତୁ ଇଏ ହଉଛି କ୍ଷଣିକ। ଅଳ୍ପ ସମୟ ପାଇଁ ଆପଣ ଖୁସି ହୁଅନ୍ତି, ତାପରେ ଦୁଃଖ, ତ ଏଇ ଯୋଉ ଭେରିଏସନ ଆପଣଙ୍କ ରେଗୁଲାର ଥାଏ। କିନ୍ତୁ ଯେତେବେଳେ ଆପଣ 14 ଦିନ, ମୁଁ ଆପଣଙ୍କୁ କହିଲି 2 ସପ୍ତାହରୁ ଅଧିକ, ଆପଣ ଯାହା ଖୁସି ହେଲେ ବି, ଘରକୁ ଆଜି କିଏ ବୁଲି ଆସିଛନ୍ତି ତାହେଲେ ବି ଆପଣଙ୍କ ମନ ଦୁଃଖ, ଆଜି ଆପଣଙ୍କ କିଛି ଗୋଟେ ଲଟ୍ରି ଫୁଟିଲା ସେଥିରେ ବି ମନ ଦୁଃଖ, ଘରେ ଆଜି ଛୁଆଟା ଆଜି ଦୁଇପଦ କଥା କହିଲା କି କିଛି ଗୋଟେ କହିଲା କି ଆଜି ଗୋଟେ ଭଲ ଫିଲ୍ମ ଦେଖୁଛେ, ପ୍ରତ୍ୟେକ ଜିନିଷରେ ଆପଣଙ୍କ ମନଟା ସେମିତି ହିଁ ଦୁଃଖ, ଯେଉଁଥିରେ କୌଣସି ପରିବର୍ତ୍ତନ ହେଉନାହିଁ, ତାହେଲେ ସେ ଜାଗାରେ ଆପଣ ଜାଣିଲେ ଯେ ଆପଣ ଡିପ୍ରେସନ ରୋଗରେ ଡେଫିନେଟଲି ପୀଡିତ ଅଛନ୍ତି। ଯେତେବେଳେ ଆପଣ ଡିପ୍ରେସନକୁ ଚାଲି ଯାଆନ୍ତି, ସେତେବେଳେ ଆପଣ ନିଜର ଯୋଉ ଦୈନନ୍ଦିନ କାର୍ଯ୍ୟ ଯାହା ଯାହା ଆପଣ ଯେମିତି କରୁଥିଲେ, ପ୍ରତ୍ୟେକ ଲୋକର ଏକ ବ୍ୟକ୍ତିତ୍ୱ ଥାଏ, ମୋର ବ୍ୟକ୍ତିତ୍ୱ ଯେମିତି ମୁଁ କାହା ସହ ଦେଖା କରିବି, କେମିତି କଥା ହେବି, କେଉଁ ଜାଗାରେ ଠିଆ ହେବି, କେମିତି ପୋଷାକ ପିନ୍ଧିବି, କ'ଣ ଖାଇବି, ଏସବୁ ଜିନିଷ ଗୋଟେ ହୁକ୍ରେ ବାନ୍ଧି ହେଇ ରହିଲା ଭଳିଆ ରହିଯାଏ, ଯେଉଁଥିରେ କି ଆପଣ ସଠିକ୍ ଭାବରେ କୌଣସି କାମ କରିପାରନ୍ତି ନାହିଁ। ତ ବର୍ତ୍ତମାନ ପ୍ରଥମ ଆପଣଙ୍କ ପାଇଁ କାମ ରହିବ ଯେ ଆପଣ ନିତାନ୍ତ ଭାବରେ ଯେମିତି କାମ ଯାହା ଯାହା କରୁଥିଲେ ସେ ସବୁ କରନ୍ତୁ। ମନ ଦୁଃଖ ଅଛି ବୋଲିକି ଆପଣ ଚୁପଚାପ ଗୋଟେ ଜାଗାରେ ପଡ଼ି ରୁହନ୍ତୁ ନାହିଁ, ଯେଉଁ ଜିନିଷ ଇଚ୍ଛା ନଥିଲେ ବି ଜବରଦସ୍ତି କରନ୍ତୁ, ତାହେଲେ ଧୀରେ ଧୀରେ ହେଇପାରେ ଆପଣଙ୍କର ଲକ୍ଷଣରେ ପରିବର୍ତ୍ତନ ଜଲ୍ଦି ଆସିପାରିବ, ନମ୍ବର ୱାନ୍। ନମ୍ବର ଟୁ ହେଉଛି ଯେ ଆମେ ରେଗୁଲାର କିଛି ଗୋଟେ ଏକ୍ସରସାଇଜ୍ କରିବା ଦରକାର। ଏକ୍ସରସାଇଜ୍ ହେଉଛି ଗୋଟେ ବହୁତ ଭଲ ଜିନିଷ, ଯେମିତିକି ଏରୋବିକ୍ ଏକ୍ସରସାଇଜ୍, ମାନେ ପ୍ରତ୍ୟେକ ଜଣ ଆମେ ଜାଣିଥାଉ, ପିଲାବେଳେ ଆମର PT ସାର୍ ଯେତେବେଳେ ବା ମ୍ୟାଡ଼ାମ୍ ଯିଏ ବି ଥାଆନ୍ତି, ସିଏ ଆମକୁ ବହୁତ ସ୍ପିଡ଼ରେ ଯେଉଁଟା ଏରୋବିକ୍ ଏକ୍ସରସାଇଜ୍ 1, 2, 3, 4 ଏମିତି କରି ଆମକୁ ଶିଖେଇଥାନ୍ତି। ଆଉ ସେ ଏକ୍ସରସାଇଜ୍ର ଲାଭ ହେଉଛି କିଛିଟା ଏମିତି ଫିଲ୍ ଗୁଡ୍ ହର୍ମୋନ୍, ଯେଉଁଟାକି ଆମର ବ୍ରେନ୍ରେ ଅଟୋମେଟିକାଲି ଜେନେରେଟ୍ ହେବ। ତ ମନ ଦୁଃଖ ହେଲେ ଆପଣଙ୍କୁ କୌଣସି କାମ କରିବାକୁ ଇଚ୍ଛା ହୁଏନି, ଯେଉଁ ଟାଇମ୍ରେ ଆପଣ ଏଇ ଯେ ଏକ୍ସରସାଇଜ୍ ଫେକ୍ସରସାଇଜ୍ କରିବାକୁ ଇଚ୍ଛା କରନ୍ତିନି। ଅଦରୱାଇଜ୍ ଆଉ ଗୋଟେ ଉପାୟ ବି ଅଛି, ଜୁମ୍ବା ଡ୍ୟାନ୍ସ ବୋଲି ଯେମିତି କୁହନ୍ତି, ଅଥବା ଘରେ ସେ ମାନେ ପାରମ୍ପରିକ କୌଣସି ନୃତ୍ୟ ନ ହଉ, ଘରେ ଆପଣ ମ୍ୟୁଜିକ୍ ବଜେଇକି ଜୋର୍ରେ ପୁରା ନାଚିବା ଆରମ୍ଭ କରନ୍ତୁ। ସେଇ ଯେଉଁ ଏକ୍ସରସାଇଜ୍ ଯାହା କିଛି ହେଲା, ଅଥବା ଦୌଡ଼ନ୍ତୁ, କିଛି ବି କରନ୍ତୁ, ତାହେଲେ ସେଥିରେ ଆପଣଙ୍କର ନିତାନ୍ତ ଭାବରେ ପରିବର୍ତ୍ତନ ଆସିବ,
1: ଆଉ ଫିଲ୍ ଗୁଡ୍ ହର୍ମୋନ୍ଟା ସେଟା ବାହାର ସିକ୍ରେସନ ହବ।
2: ଆଉ ଗୋଟେ ଜିନିଷ ଜାଣିବାର ଥିଲା, ଧରି ନିଅନ୍ତୁ ଆମର ଛୁଆ ମାନେ ଯଦି ପରୀକ୍ଷା ଖରାପ କରିଦେଇଛନ୍ତି କି ମାର୍କ କରିଛନ୍ତି ବହୁତ ଦିନ, ସେଟା କଣ୍ଟିନ୍ୟୁଅସଲି ଆପଣ କହିଲା ଭଳିଆ ସେମାନେ ମନ ଦୁଃଖ ରହିବେ, ସେତେବେଳେ ଆମର ଦାୟିତ୍ୱ କ'ଣ ସେମାନଙ୍କୁ ବୁଝେଇବା ପାଇଁ?
0: ଏକ୍ଜାକ୍ଟଲି ଏଥିରେ କଥା ହଉଛି,

0: ଏବଂ କେତେବେଳେ ଆମେ ଡାକ୍ତରଙ୍କ ପାଖକୁ ଯିବା, ଆଉ ଏଇଟା ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଏ?
1: ମ୍ୟାଡ଼ାମ ଦେଖନ୍ତୁ, ଏଇଟା ବିଷୟରେ ଜାଣିବା ପାଇଁ ଗୋଟେ ପ୍ରଥମ ଜିନିଷ ମୁଁ କହିଲି, ଡିପ୍ରେସନ୍ ଏକ ଅବସ୍ଥା ନା ଏକ ରୋଗ? ତ ରୋଗ ହେଉଛି ଯେତେବେଳେ ଆମର କ୍ଲିଅର କଟ୍, ଯେଉଁଟା ଇଣ୍ଟରନ୍ୟାସନାଲ କ୍ଲାସିଫିକେସନ୍ ଅଫ୍ ଡିଜିଜ୍, ତା ଅନୁସାରେ 14 ଦିନ ଅବଧି କ୍ରସ୍ କଲେ ତାକୁ ଆମେ ରୋଗ ବୋଲି ଜାଣିବା। ଏବଂ ୟା ବିଷୟରେ ଆପଣ ଡିପ୍ରେସନ୍ରେ ପୀଡ଼ିତ କି ନାହିଁ, ତା ପାଇଁ ଗଭର୍ଣ୍ଣମେଣ୍ଟ ତରଫରୁ ବି ଗୋଟେ ବହୁତ ଭଲ ଜିନିଷ ଅଛି, କେବଳ ଡିପ୍ରେସନ୍ କାହିଁକି, ସମସ୍ତ ମାନସିକ ରୋଗ ପାଇଁ, ଯେଉଁଟାକି ଆମର 1-4-4-1-6 ଗୋଟିଏ ନମ୍ବର ଅଛି, ଯେଉଁଟାକି ହେଉଛି ଟେଲିମାନସ। ଏଇଟା 24 ଘଣ୍ଟିଆ ସେବା, ଯେଉଁଥିରେ କି ଆମର ଓଡ଼ିଶାରେ ବି 2 ସେଣ୍ଟର ଅଛି, ମୁଁ ନିଜେ ନୋଡାଲ ଅଫିସର ଅଛି ଗୋଟିଏ ସେଣ୍ଟରର। କିନ୍ତୁ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ, ଏଇ ନମ୍ବରଟାରେ ଆପଣ ଯେଉଁ କଲ୍ କରିବେ, ଆପଣଙ୍କ ଟେଲିଫୋନ୍ ନମ୍ବର ସେମାନେ ଜାଣିପାରିବେ ନାହିଁ, କାରଣ ସେଇଟା କମ୍ପ୍ୟୁଟରକୁ ଏକ କୋଡ୍ ମାଧ୍ୟମରେ ଆସିବ, ଅର୍ଥାତ୍ ସମ୍ପୂର୍ଣ୍ଣ ପ୍ରାଇଭେସି ରହିଲା। ଆପଣ ନିଜ ନାଁ ଯାହା କହିବେ ସେମାନେ ସେଇଆ ବୋଲି ଜାଣିଲେ। କିନ୍ତୁ ସେଠି 24 ଘଣ୍ଟା ଆମର ସାଇକୋଲୋଜିଷ୍ଟ ବସିଥାନ୍ତି, ଟ୍ରେନ୍ ସାଇକୋଲୋଜିଷ୍ଟ, ଯେଉଁମାନେ କି ଆପଣଙ୍କର ଯାହା ଯାହା ସମସ୍ୟା ଅଛି ଆପଣ କହିଲେ ଆପଣଙ୍କୁ ସିଏ ଉତ୍ତର ଦେବେ। ଇଭେନ୍ ଟେଲିମାନସର ଗୋଟିଏ ଆମର ଆପ୍ ବି ଅଛି, ସେ ଆପ୍ରେ ବି ସିଏ କ୍ୱେଶ୍ଚିନ୍ ଗୁଡ଼ାକ ଆପଣଙ୍କୁ ପଚାରିବ, ଆପଣ ସେ କ୍ୱେଶ୍ଚିନ୍ ଗୁଡ଼ାକ ଆନ୍ସର୍ କଲେ ବି ଆପଣ ଜାଣିଦେଇପାରିବେ ଯେ ଆପଣଙ୍କର ମାନସିକ ଅବସାଦ ଅଛି ନା ନାହିଁ। ନା ଧରିନିଅନ୍ତୁ ଆପଣଙ୍କ ମନ ଠିକ୍ ନାହିଁ, ଅବସାଦ ରୋଗରେ ଆପଣ ପୀଡ଼ିତ ଅଛନ୍ତି, ତା ପାଇଁ ଆପଣଙ୍କୁ ଠିକ୍ସେ ଖିଆପିଆ କରିବାକୁ ଇଚ୍ଛା ହେଲା ନାହିଁ, ଅଥବା ଆପଣ ଖାଇବେ କ'ଣ ବୋଲି ଯାହା ଇଆଡ଼ୁ ସିଆଡ଼ୁ ଖାଇ ଖାଇ ଚାଲିଲେ, ତାହା ଆପଣଙ୍କ ଉପରେ ପ୍ରଭାବ ପଡ଼ିଲା। ନିଦ ଠିକ୍ସେ ହେଲାନି, ନିଦ ହେଉଛି ଜୀବନର ଆପଣ 3 ଭାଗରୁ ଭାଗେ ସମୟ ନିଜ ରିଷ୍ଟୋରେସନ୍ ପାଇଁ ବୋଲି ନିଦ ଭିତରେ ଆପଣ ଯାଆନ୍ତି, ଯେଉଁଟାକି ଯେମିତି ଗୋଟେ ଗାଡ଼ିଟେ ବି ଯାଉଛି, ଯଦି କିଛି ସମୟ ତାକୁ ରେଷ୍ଟ ଦରକାର, ସେ ଜିନିଷ ଯେତେବେଳେ ବନ୍ଦ ହେଇଗଲା, ନିଦ ଠିକ୍ସେ ହେଲାନି, ତା'ର ବି ପ୍ରଭାବ ପଡ଼ିବ। ଇଭେନ୍ ଆପଣ ଔଷଧ ଖାଇବା ଭୁଲିଯିବେ, ଆତ୍ମହତ୍ୟା ପ୍ରବଣତା ଯେତେବେଳେ ଆସିବ, ଆତ୍ମହତ୍ୟାର ଅର୍ଥ ନୁହେଁ ଯେ ଜଣେ ଲୋକ କେବଳ ଯାଇକି ସୁଇସାଇଡ଼ କରିବ, ଦୌଡ଼ିଦେବ ବା ଇଏ କରିବ, ବେଳେବେଳେ ସେ ଔଷଧପତ୍ର ଯାହା ଖାଉଥିବେ, ଧରିନିଅନ୍ତୁ ଜଣେ ଡାଇବେଟିସ୍ ଅଛି, ଜଣେ ବ୍ଲଡ଼ ପ୍ରେସର ଅଛି, ଔଷଧ ଗୁଡ଼ା ଠିକ୍ସେ ଖାଇବେନି, ତ ଏଥିରେ ବି ସମସ୍ୟା ହେବ।
2: ମାନେ କ'ଣ ହେଉଛି, ହଉ ମୁଁ ଖାଇବିନି
1: ବାସ୍। ତ ଏଇ ଯେଉଁ ଜିନିଷ ହୁଏ, ୟାର ସବୁର ଆପଣଙ୍କ ଶରୀର ଉପରେ ଯଥେଷ୍ଟ ପ୍ରଭାବ ପକାଏ, ଏବଂ ଇଏ ଗୋଟେ ଧୀରେ ଧୀରେ ହୁଏ, ଯେମିତି ଆମେ ଭିସିୟସ୍ ସାଇକେଲ ବା ଅଚ୍ଛେଦ୍ୟ କ୍ରମାଗତ ଚକ୍ର।

0: ସଠିକ୍ ବୈଜ୍ଞାନିକ ମତ ଅନୁସାରେ କରାହେଇଛି। କାରଣ ଯଦି ଆପଣ ସକାଳୁ ଶୋଇଯିବେ ଜେଟ୍ ଲାଗ୍ ଭଳି ଆପଣଙ୍କ ସମସ୍ୟା ହେବ, ଯେଉଁଟାକି ଆମେରିକାରୁ ଜଣେ ଆସୁଛନ୍ତି ତାଙ୍କୁ ନିଦ ସମସ୍ୟାଟା ପ୍ରୋବ୍ଲେମ୍, କାରଣ ସେଠି ଯେତେବେଳେ ରାତି ଥିଲା ଏଠି ଦିନ ଥିଲା। ତ ଇଏ ହେଉଛି ଦୁଇ। ତିନି ନମ୍ବର କଥା ହେଲା, ଆପଣ ନିଦ ନ ଆସିବା ପର୍ଯ୍ୟନ୍ତ ଆପଣ ନିଜକୁ କିଛି କାମରେ ବ୍ୟସ୍ତ ରଖନ୍ତୁ। ପ୍ରାୟତଃ କାମରେ ବ୍ୟସ୍ତ ରଖନ୍ତୁ କହିଲେ ଆପଣ କ'ଣ କରନ୍ତି ନା ମୋବାଇଲ ଦେଖିବା, ଟିଭି ଦେଖିବା, ଏଥିରେ ଆପଣ ବ୍ରେନ୍ ଆକ୍ଟିଭ ହେଇଗଲା। ତ ଆପଣ ସେଇ କାମ କରିବେନି, କିଛି ଇଆଡ଼ୁ ସିଆଡ଼ୁ କାମ, ଯେମିତିକି ବହି ଗଣ୍ଡେ କେଉଁଠି ପଡ଼ିଛି ଅଥବା କିଛି ଜିନିଷ ପଡ଼ିଛି ତାକୁ ଏପଟ ନେବେ ସେପଟ
1: ରଖିବେ,
0: ସଜବାଜ କାମ ଏଇସବୁ କାମରେ ଲାଗିବେ। ଆପଣ ବହି ପଢ଼ିବା, ନୋଭେଲ ପଢ଼ିବା, ଯେଉଁଥିରେ ବ୍ରେନ୍କୁ ଆକ୍ଟିଭ କଲେ ତାହେଲେ ବ୍ରେନ୍କୁ ନିଦ ଆସିବ, କେମିତି ଆସିବନି। ଚତୁର୍ଥ କଥା ହେଲା, ଧରିନିଅନ୍ତୁ ମାନେ ଏଇ ଜିନିଷ ମୁଁ ପ୍ରାୟତଃ ମୋ ପେସେଣ୍ଟ ମାନଙ୍କୁ କହେ, ଧରିନିଅନ୍ତୁ ପୁରୁଷ ଲୋକମାନେ ଅଛନ୍ତି ଯେଉଁମାନେ କି

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ବ୍ୟାପକ ଜଙ୍ଗଲ ନଷ୍ଟ, ମାତ୍ରାଧିକ କଳକାରଖାନା, ବହୁଳ ମାତ୍ରାରେ ପ୍ଲାଷ୍ଟିକ୍ର ଉପଯୋଗ, ରାସାୟନିକ ସାମଗ୍ରୀର ଅତ୍ୟଧିକ ବ୍ୟବହାର ଯୋଗୁଁ ପୃଥିବୀ ଧୀରେ ଧୀରେ ଯେମିତି ବିନାଶ ଆଡ଼କୁ ଗତି କରୁଛି, ଏଣୁ ଏହି ଘୋର ସଙ୍କଟରୁ ବେଳହୁଁ ସାବଧାନ ହେବା ପାଇଁ ମିଳିତ ଜାତିସଂଘ ଜୁନ୍ 5 ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରୁଛି। ଏହାର ରୂପରେଖ ପ୍ରଥମେ 1972 ପ୍ରସ୍ତୁତ କରାଯାଇଥିଲା। ସେହିଦିନଠାରୁ ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ବିଶ୍ୱର ଗୋଟିଏ କୋଟି ଦେଶ ନିଜକୁ ଆବାହକ ହିସାବରେ ପରିଗଣିତ କରି ସାରା ବିଶ୍ୱରେ ଏହାର ପ୍ରଚାର କରିଆସୁଛନ୍ତି।

0: 10 ଲକ୍ଷର ଲଟେରି ମତେ ୱାଓ
1: ହସିଲା ନକଲି ଅଫର୍ସ ପ୍ରତି ସାବଧାନ
2: ଆର୍‌ବିଆଇ କହେ
3: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
4: ଏବେ ବର୍ଷାର ପରିମାଣ କମ୍ ଥିବା ବେଳେ ବିଶ୍ୱତାପନ ଚିନ୍ତାର ପ୍ରସଙ୍ଗ ପାଲଟିଛି ମଣିଷ ଯଦି ନିଜ ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବାକୁ ଯଥାର୍ଥ ପ୍ରଯତ୍ନ କରି ତେବେ ପ୍ରକୃତି ରାଣୀ ପୁଣି ହସିଥିବ ଅନ୍ୟଥା ଏହା ମଣିଷର ପ୍ରକୃତି ପରିବେଶ ପ୍ରତିକୂଳ ପଦକ୍ଷେପର ହିସାବ ନେବ ଏବଂ ପ୍ରତିକ୍ରିୟା ପ୍ରକାଶ କରିବ ଏ ପ୍ରତିକ୍ରିୟା ସାମାନ୍ୟ ନୁହେଁ ବରଂ ଅତ୍ୟନ୍ତ ଭୟଙ୍କର ହେବ ଯାହା ଜଳବାୟୁ ପରିବର୍ତ୍ତନକୁ ଅସ୍ୱାଭାବିକତା ଭାବେ ବିକୃତ କରି ପକାଇବ ବନ୍ୟା ବାତ୍ୟା ଭୂମିକମ୍ପ ମରୁଡ଼ି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ଭଳି ମାନବ ବିଧ୍ୱଂସକାରୀ ଘଟଣାକୁ ବହୁଗୁଣିତ କରିଦେବ।

ଚଳିତବର୍ଷ ଏହି ଆନ୍ତର୍ଜାତିକ ଦିବସର ମୁଖ୍ୟ ଆୟୋଜନ ଆଜରବୈଜାନ ଦେଶର ବାଜୁ ସହରରେ କରାଯାଉଛି। ବିଶ୍ୱ ପରିବେଶ ଦିବସର ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ। ତେଣୁ ଆସନ୍ତୁ ଆଜି ସଂକଳ୍ପ ନେବା ଆମେ ପ୍ରତ୍ୟେକ ପ୍ରତିବର୍ଷ କିଛି ନା କିଛି ଗଛ ଲଗାଇବା, ପରିବେଶର ସୁରକ୍ଷା ଦିଗରେ ବ୍ରତୀ ହେବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା।

ଶ୍ରୋତାଙ୍କୁ ଶୁଣିଥିଲେ କେତୋଟି କଥାଚିତ୍ରଟି ଏବଂ କିଛି ତଥ୍ୟକୁ ନେଇ ପ୍ରସ୍ତୁତ ଆମର କାର୍ଯ୍ୟକ୍ରମ ଗୀତାଞ୍ଜଳି କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ରହପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 ହର୍ଚ୍ଚକେ ବର୍ତ୍ତମାନ ପୂର୍ବାହ୍ନ 11:00 ଆସୁଛି ନାଟକ କନିଅପା ରଚନା ଓ ପରିଚାଳନା ଅଖିଳ ପବନ ପଟ୍ଟନାୟକ।

0: ଆମ ପରିବାରର ସମସ୍ତେ ତାଙ୍କୁ ଡାକୁଥିଲୁ କନ୍ୟପା। ତାଙ୍କର ବୟସ କେତେ ସେ ନିଜେ ଜାଣିନଥିଲେ। ତାଙ୍କୁ ପଚାରିଲେ କହୁଥିଲେ, ମୋର ପୁଣି ଗୋଟେ ବୟସର ହିସାବ କ'ଣ, ମ ଚାରିକୋଇ ପାଖାପାଖି ହେବ ପରା। ସିଏ ଆମ ଘରେ ରୋଷେଇବାସ କରି ତାଙ୍କର ଏଇ ଉତ୍ତର ଜୀବନ କାଟିଦେବାକୁ ମନସ୍ଥ କରିଥିଲେ। ମୋ ବାପାବୁ ତାଙ୍କୁ ଚାକରାଣୀ ପରି ଦେଖି କନ୍ୟପା ବୋଲି ସମ୍ବୋଧନ କରୁଥିଲେ। କନ୍ୟପା ମଧ୍ୟ ସେମାନଙ୍କ ସହିତ ଯଥେଷ୍ଟ ସମ୍ଭ୍ରମର ସହିତ ଚଳୁଥିଲେ। ମୋ ବାପାଙ୍କର ଆମେ ଥିଲୁ ଚାରି ପୁଅ ଦି ଝିଅ। ଆମ ଭିତରୁ କେତେଜଣ ଥିଲେ ହାଇସ୍କୁଲର ଛାତ୍ର, ଆଉ କେତେଜଣ ଥିଲେ ମାଇନର ସ୍କୁଲର। ମୁଁ ସମର ମୋ ଭାଇ ଭଉଣୀଙ୍କ ଭିତରେ ସବୁଠୁ ବଢ଼ିଥିଲି। ଆମକୁ କୁହାଯାଇଥାଏ କନ୍ୟପା ଆମର ଦୂର ସମ୍ପର୍କୀୟ ବନ୍ଧୁ। ଆମର ରାଗ ରୋଷ ଥଟା ପରିହାସ ସବୁ କନ୍ୟପାଙ୍କ ପାଖରେ ଜେଜେମା ଆଉ ଆଇ ହିସାବରେ ଚଳିଯାଏ। ଆମର ପ୍ରିୟ କନ୍ୟପା ଅନେକ ଦିନ ହେଲା ସ୍ୱର୍ଗବାସୀ ହୋଇଗଲାଣି। ମୁଁ ଏବେ ବଡ଼ ହୋଇଗଲିଣି, କିନ୍ତୁ କନ୍ୟପାଙ୍କ କଥା ଏବେ ବି ଆମ ସମସ୍ତଙ୍କ ମନରେ ଜୀବିତ ରହିଛି। ସେଦିନ ରୋଷେଇ ଘରେ ମୁଁ ଆଉ ମୋ ସାନ ଭଉଣୀ ସେବତୀ ଖାଇ ବସିଥାଉ, କନ୍ୟପା ପରଶି ଦେଉଥାନ୍ତି।
1: ସବୁଦିନେ ଖାଇ ଭାତ ଡାଲମା ଭଜା, ମୁଁ ଏଇଟା ଖାଇବିନି।
2: କ'ଣ କହିଲୁ, ସବୁଦିନେ ଭାତ ଡାଲମା ଭଜା? ମତେ ରଗାନା କହିଦଉଛି ସମର, ଆଜି ଖରାବେଳେ ପୁରା ଫୁଲକୋବି ତରକାରୀ କରିଥିଲି, ଖରାବେଳ କଥା ରାତିକି ଭୁଲି ଯାଉଛୁ।
1: ହଁ ମ ଭୁଲିଛି କାହିଁକି, ମନେ ଅଛି ଯୋଉ ତ କୋବି ମୁଁ ଗଣିଛି, ମୋ ଆଡ଼େ ଜମାରୁ ତିନି ଖଣ୍ଡ ଆଇଥିଲା,
3: ମୋ ଆଡ଼େ ବି ଜମାରୁ ଦୁଇ ଖଣ୍ଡ ଆଇଥିଲା।
2: ମୁଁ କ'ଣ ଆଉ ଖାଇଗଲି, ଗୋଟେ ବୋଲି କୋବି ଜଣକ ଆଉ କେତେ ଖରା ପଡ଼ନ୍ତା?
1: କାହିଁକି ଦୁଇଟା କୋବି ରାନ୍ଧିଲନି?
2: ଦୁଇଟା କୋବି ଥିଲେ ସିନା ରାନ୍ଧିବି,
1: ସେ କଥା ସତ ଯେ,
2: ଆଉ ଯାଏ ପୁଣି କ'ଣ, ରାତି ଅନେକ ହେଲାଣି, ଆଉ ଡେରି କରନା, ସୁନା ପିଲା ପରି ଭାତ ଖାଇଦିଅ।
3: ଏ ଡାଲମା ଭଜାରେ ଭାତ ଜମା ଉଠିବନି କନ୍ୟପା।
1: ମୁଁ ଜମା ଡାଲମା ଭାତ ଖାଇନି, ଆଉ କିଛି ନଦେଲେ ମୁଁ ଉଠିଲି।
2: ବୁଝିଲୁ ସମୟ, ତୁ ଏମିତି ଅବୁଝା ହେଲେ ଚଳିବ, ଶୁଣ ବଡ଼ି ଦୁଇଟା ପୁଣି ଦେଉଛି ଖାଇଦ।
3: ହଉ ତାହେଲେ ଦିଅ।
1: ହଉ ଦିଅ।
4: ବାସନ୍ତି ପାଦ ଚିପି ଚିପି ସିଆଇ କୁଆଡେ?
5: ମୁଁ ମୋର ଯୁଆଡେ ଗଲି କି ଯାହା କଲି, ତୋର କ'ଣ ଗଲା?
6: ମଣି ତମେ ଜୟ ପାଇଁ ନସର ବସର, ଆମେ ସେଇ କଥା ଜାଣି।
5: ମୁଁ କୁଆଡେ ଯାଉଛି, ତୁ କ'ଣଟେ ଜାଣିଛୁ କହିଲୁ ଦେଖି?
6: କହିବି
5: କୋଉ ନଉ, ଧମକଉଛୁ କ'ଣ? ବୁଝିଲୁ ଆମର ଭାଇ, ମୁଁ ତ ଧମକଣକୁ ଡରିନି ମ, କ'ଣ ଜାଣିଛୁ କହ।
6: କନ୍ୟପା ରୋଷେଇ ଘରେ ନଥିବା ଜାଣି ଏଇ ମୌକାରେ ତୁ ଯାଉଛୁ ଲେମ୍ବୁ ଆଚାର ଚୋରେଇ ଖାଇବାକୁ।
5: ହଉ ତୁ କାହିଁକି ଏଠି ଠିଆ ହେଇ ଏକଡ଼ ସେକଡ଼ ଚାହିଁଲୁ କହିବି?
6: କହୁନୁ,
5: ତୁ କ୍ଷୀର ହାଣ୍ଡିରୁ ସର ଖାଇବାକୁ ଓର ଉଣ୍ଡୁଥିଲୁ।
6: ଖାଇଲି ତ ଖାଇଲି ଭଲ କରି, ତୋର କ'ଣ ଗଲା?
5: ମୁଁ ସେମିତି ଆଚାର ଖାଇ ତୋର କ'ଣ ଗଲା?
6: ହଉ ତୋର ମୋର ଗୋଟେ ବୁଝାମଣା କରିନେବା।
5: ଇ ବୁଝାମଣା ଶୁଣେ,
6: ତୁ ଏଠି କନ୍ୟପାଙ୍କୁ ଜଗିକି ଠିଆ ହେବୁ, ଯଦି ସେ ଆସିବେ ତାହେଲେ ତୁ ବଡ଼ ପାଟି କରି କୁକୁରକୁ କୁକୁରକୁ କହିଦେବୁ ଯେ ମୁଁ ଡେଇଁକି ପଳେଇବି, ଆଉ ମୁଁ ସର ଖାଇକି ଆସିବା ପରେ ମୁଁ ଏଠି ଜଗି ତୁ ଆଚାର ଖାଇବାକୁ ଯିବୁ, ହେଲା?
5: ହଉ ତୁ ତାହେଲେ ଯା, ମୁଁ ଜଗିଛି, ହେଲେ ତୁ ଝଟ ଆସିବୁ ନହେଲେ କନ୍ୟପା ଆସିଯିବେ।
6: ମୁଁ ହେଇଗଲି ଆଉ ଆଇଲି।
2: କିଏ କିଏ ସେଠି, ବାସନ୍ତି କିଲୋ?
5: ନାଇଁ ହଁ
2: ହଁ, ଚମକି ପଡ଼ିଲୁ କାହିଁକି?
5: ନାଇଁ କାଇଁ କାଇଁ ନାଇଁ ତ।
2: ତୁ ଏ ରୋଷେଇ ଘର ଦୁଆରେ ଠିଆ ହେଇଛୁ କ'ଣ ପାଇଁ, ତୋର କ'ଣ ଆଜି କିଛି ପଢ଼ାପଡ଼ି ନାହିଁ କି?
5: ନାଇଁ ନାଇଁ ହଁ

0: ଗୋଟେ ବିଲେଇ ଏହି ସାଙ୍ଗେ ସାଙ୍ଗେ କ୍ଷୀର ତାର ଖାଇଛି ଆଉ ପେଟେ କ୍ଷୀର ପିଇକି ଆସିଛି। ତୁ ଚାରି ଗୋଡ଼ିଆ ବିଲେଇ ହେଲେ ମୁଁ ହେଲି ଦୁଇ ଗୋଡ଼ିଆ ବିଲେଇ, ତୁ ଛୋଟ ବିଲେଇ ହେଲେ ମୁଁ ବଡ଼ ବିଲେଇ। ତୁ କ୍ଷୀର ପିଇ ଦେଇ ପଳେଇ ଗଲା ବେଳେ ତତେ ଯେମିତି କେହି ଧରିପାରନ୍ତି ନାହିଁ, ମତେ ବି ସେମିତି କେହି ଧରିପାରନ୍ତି ନାହିଁ।
1: କଣ ହେଲା, ତୁ ଦି ଗୋଡ଼ିଆ ବଡ଼ ବିଲେଇ ଖାଉଛୁ ଆଉ ପେଟେ କ୍ଷୀର ପିଉଛୁ, ତତେ କେହି ଧରିପାରୁ ନାହାନ୍ତି।
0: ଓହୋ, ମୋ ହାତଟାକୁ ଛାଡ଼ କନିଅପା, ମୁଁ ଦିନେ ଏମିତି ଆଉ ଭୁଲ କରିବିନି।
1: ନା, ତତେ ଆଜି ଜମା ଛାଡ଼ିବିନି। ତୁ ସବୁଦିନେ କ୍ଷୀର ହାଣ୍ଡିରୁ ସର ଖାଉଛୁ, ଦୁଧ ପିଉଛୁ, ଆଉ ସେଇଟା କିଏ ବାସନ୍ତି କିଲୋ କିଲୋ। ତୁ ସେ ରୋଷେଇ ଘରେ ପଶି କଣ କରୁଥିଲୁ? ପାଟିରେ କଣ ପୁରେଇଛୁ?
2: ନା ନା, କିଛି ନାହିଁ।
1: ସେଇ କିଛି ନାହିଁଟା ପୁଣି କଣ?
0: ଲେମ୍ବୁ ଆଚାର।
1: ତମ ଦିଟାକୁ ଆଉ ପାରି ହବ ନାହିଁ। ତମ ଦିଙ୍କ କଥା ଆଜି ତମ ବାପା ବୋଉଙ୍କ ଆଗରେ ନିଶ୍ଚୟ କହିବି କହିବି କହିବି। ଏଇ କାନିରେ ପଡିଲା ଗଣ୍ଠି।
2: ଏ କନିଆ, ଏଇଥରଟାକୁ ଛାଡି ଦିଅ, ଆମେ ଭୁଲ ଦିନେ କରିବୁନି।
1: ଏମିତି ଭୁଲ କରିବ ନାହିଁ ବୋଲି କେତେ ଥର କହିଲଣି କହିଲ?
0: ନାଇଁ ନାଇଁ ନାଇଁ, ଆମେ ଆଖି ଛୁଞ୍ଚୁ, ଏମିତି ଭୁଲ ଜମା କରିବୁନି।
3: ପାଠ ପଢା ଛାଡି ତମେ ଦିଟା ଏଠି କଣ କରୁଛ?
0: ନାଇଁ ବାପା, ନାଇଁ
3: ନାଇଁ। କଣ ବାସୁରୀ, ତୁ ଏଠି କଣ କରୁଥିଲୁ?
2: ନାଇଁ ନାଇଁ, ହଁ ନାଇଁ।
3: କଣ ନାଇଁ? ଏ କନିଅ ପା, ଇଏ ଅମର ଆଉ ବାସନ୍ତୀ ଏଠି କଣ କରୁଥିଲେ? ନିଶ୍ଚୟ କିଛି ଦୁଷ୍ଟମି କରୁଥିଲେ।
1: କିରେ, ତମେ ଦିଟା ତଳକୁ ମୁହଁ ପୋତି ଠିଆ ହେଲା କାହିଁକି? ଯା ପଢ ଯା।
3: ପଢା ସମୟରେ ଆଉ ଦିନେ ରୋଷେଇ ଘରକୁ ଆସିବାର ଦେଖିଲେ ବାଡ଼େ କି ହାଡ଼ ଗୋଡ଼ ଚୁନା କରିଦେବି। ଯାଉଛ ନା ପୁଣି ଦେଖିବ?
0: ଯାଉଛି ବାପା, ଯାଉଛି ବାପା।
4: ଅମର, ସେବତୀ, ଆରେ ତମେ ଦିଟା ଏ ରୋଷେଇ ଘର ଆଗରେ ଏମିତି ନଗର ପଗର କାହିଁ ହଉଛ? କଣ କିଛି?
0: ନାଇଁ ସର ଭାଇ, କିଛି ନୁହଁ।
4: ନିଶ୍ଚୟ କିଛି ଅଛି ନା? ସେବତୀ, କଣ କିଲୋ?
2: ନାଇଁ କିଛି ନାହିଁ, ଏ ବାସନ୍ତି।
4: ବାସନ୍ତି? ବାସନ୍ତି କାହିଁ?
2: ରୋଷେଇ ଘର ଭିତରକୁ ଯାଇଛି।
4: ତାର ରୋଷେଇ ଘର ଭିତରେ କି କାମ?
0: କାହିଁକି ତୋର କଣ ଗଲା? ସେ ବେଲ ପୋଡ଼ିବାକୁ ଯାଇଛି।
4: ପାଚିଲା ବେଲଟା ପୋଡ଼ିବ କାହିଁକି?
0: ପାଚିଲା ବେଲ ପୋଡ଼ିକି ସର୍ବତ କଲେ ଭାରି ମିଠା ନାଗେ।
2: ହଁ ସମାନ ଭାଇ, ପାଚିଲା ବେଳ ପୋଡ଼ି ଖାଇଲେ ନା ଭାରି ସ୍ୱାଦିଆ ନାଗିବ।
4: ମତେ ସର୍ବତ ଦବ ନା?
0: ଆମେ ଆମର ତିନି ଜଣ ଯିବୁ, ମୁଁ ସେବତୀ ଆଉ ବାସନ୍ତି, ତ କାହିଁ ଦବୁ?
4: ମତେ ଦବନି ତ? ଠିକ ଅଛି, ମୁଁ ଯାଉଛି କନିଅ ପାଖକୁ କହିବି, ତମେ କେମିତି ରୋଷେଇ ଘରେ ପଶି
2: ତୁ ଏମିତି ରଗୁଛୁ କାହିଁକି? ହଉ ତତେ ଦବୁ, ତୁ ଟିକେ ପିବୁ।
4: ଟିକେ ନୁହେଁ, ପୁରା ଗିଲାସ ଦବ।
0: ହଉ ପାଟି କରନା, କନିଅପା ଯଦି ଆସିଯିବେ ନା ସବୁ ଗୋଲମାଳ ହେଇଯିବ।
4: କନିଅପା ଏଇନେ ଆସିବାର ନାହିଁ, ସିଏ ଆରବାରେ ଚାଉଳ ପାଛୁଡ଼ୁଛନ୍ତି।
0: ସେବତୀ, ତୁ ତାହେଲେ ଯା କନିଅପାଙ୍କ ପାଖରେ ଥିବୁ, ସେ ଆଡ଼କୁ ଆସିବା ଆଗରୁ ଦୌଡ଼ି ଦୌଡ଼ି ଆସିକି ଆମକୁ ଖବର ଦେଇଦବୁ। ଯା ଯା ଯା।
2: ହଉ ଯାଉଛି।
4: ଅମର, ତୁ ଏଥର ଯା, ଚାରିଟା ଗ୍ଲାସ୍ ଚିନି ଆଉ ପାଣି ଆସିବୁ, ଆମେ ସର୍ବତ ତିଆରି କରିବା, ହୁସିଆର ଆଣିବୁ, କେହି ଯେମିତି ନ ଜାଣନ୍ତି।
0: ନା ନା, କେହି ଜାଣିବେନି।
4: ସୁଧୀର ଆଉ ସୁବୀର କୁଆଡ଼େ ଗଲେ?
0: ସେ ଦୁଇଟା ଖେଳିବାକୁ ଯାଇଛନ୍ତି।
4: ଶୁଣ, ଦିଅଣ୍ଟା ଦଶଟା ଗୋଲମରିଚ ଆଣିବୁ, ଛେଚିକି ସର୍ବତରେ ମିଶାଇଲେ ବଢ଼ିଆ ଲାଗିବ, ପାଟି ବାସିବ।
0: ହଁ, ମୁଁ ଯାଉଛି ସବୁ ଜିନିଷ ଆଣିବି, ତୁ ଏଇଠି ଜଗିଥିବୁ, ବାସନ୍ତୀ ରୋଷେଇ ଘରେ ବେଲ ପଡ଼ୁଛି।
4: ହଉ ଠିକ ଅଛି, ତୁ ଯା।
2: ସମର ଭାଇ, ସମର ଭାଇ, କନ୍ୟପା କନ୍ୟପା ଯଦି ପଳେଇ ଚାଲ।
4: ତୁ ତାହେଲେ ଯା ବାସନ୍ତୀକି ଡାକି ଆଣ।
2: ନାଇଁ ନାଇଁ ନାଇଁ, ମତେ ତ ଭାରି ଡର ମାଡୁଛି, ତୁ ଯା ବାସନ୍ତୀକି ଡାକି ଆଣିବୁ।
4: ଯାଉଛି ନା ଥିବୁ ଏନା। କନ୍ୟପା ଆସୁଛନ୍ତି, ପଳେଇ ଚାଲ, ପଳେଇ ଚାଲ, ପଳେଇ ଚାଲ। ଯା ବାସନ୍ତୀ,
5: ବେଲଟା ଚୁଲିରେ ପଡ଼ିଛି ପରା,
4: ପଡ଼ିଥାଉ, ତୁ ପଳେଇ ଯା, ଚାଲ ବାସନ୍ତୀ,
2: ଚାଲ ଚାଲ ପଳେଇ ଚାଲ, ପଳେଇ ଚାଲ, ପଳେଇ ଚାଲ, ପଳେଇ ଚାଲ।
3: ତମେ ଠିଆ କଣ? ଯାଅ ଆର ଘରୁ ମରମାଣି ପୋଡ଼ା ଜାଗାରେ ଲଗେଇଲି, ଭାରି ପୋଡ଼ୁଥିବ। ମୁହିଁରେ କି ଆଖିରେ କିଛି ପଡୁଛି କି?
4: ନାଇଁ ନାଇଁ, ଏଇ ଗୋଡ଼ରେ ପଳେ ଆଉ ହାତରେ ଦି ପଳା।
3: ତମେ ସେଥିରେ ପାଣି ହାତ ମାର ନା, ଫୁଟକା ହେଇଯିବ। ଆରେ ତମେ ମଲମ ଆଣିଲ?
2: ହଁ ଆଣିଲି ଆଣିଲି।
3: ସେ ମଲମକୁ ପୋଡ଼ା ଜାଗାରେ ବହଳ କିରି ଲଗେଇ ଦିଅ।

0: ଆମେ ଭାଇ ଭଉଣୀ 6 ଜଣ ଯାକ କନିଅପାକୁ ବିଭିନ୍ନ ଭାବରେ ହଇରାଣ ହରକତ କରୁଥିଲୁ। ସେ ଆମ ସମସ୍ତଙ୍କୁ ନିଜର ନାତିନାତୁଣୀ ପରି ମୁହଁରେ ଆଗଟ କରୁଥିଲେ, କିନ୍ତୁ ଅନ୍ତରରେ ସେ ଆମକୁ ବହୁତ ଶ୍ରଦ୍ଧା କରୁଥିଲେ। ଦିନେ ଖରାବେଳେ କନିଅପା ପଖାଳ ଭାତ ଖାଇ ବସିଥିଲେ, ମୋତେ ପାଖକୁ ଡାକିଲେ ତାଙ୍କ ଝିଅ ପାର ପାଖକୁ ଚିଠି ଲେଖିବାକୁ। ମୁଁ ସେତେବେଳକୁ କଲେଜରେ ପଢ଼ୁଥାଏ।
1: କାଗଜ କଲମ ଆଣିଛୁ?
0: ହଁ ଆଣିଛି।
1: ଏଠି ସପ ଉପରେ ବସ।
0: ନାଇଁ କନିଅପା, ତମେ ପଖାଳ ଖାଉଛ, ଖାଇସାର ମୁଁ ଆଉ ଟିକେ ପରେ ଆସିବି।
1: ମୋ ଖାଇବାରେ ତୋର କ'ଣ ଅଛି? ତୁ ଏଇଠି ବସ, ମୁଁ ଡାକି ଦଉଛି ମୋ ଝିଅ ପାଖକୁ ଗୋଟେ ଚିଠି ନେଖ।
0: ହଉ ଦେଖ।
1: ଆରେ କାଗଜଟା ତଳେ କ'ଣ ପକେଇଲୁ? ସେମିତି କ'ଣ ନେଖି ହବ? ନେ, ଏଇ ପିଢା ଉପରେ ପକେଇକି ନେଖ।
0: ହଉ ଏଥର ଡାକ।
1: ହଁ ନେଖ। ପାରୁ?
0: କ'ଣ ପାରୁ?
1: ମୋ ଝିଅ ନା ପାରୁ?
0: ନାଇଁ ମୁଁ କ'ଣ କହୁଥିଲି କି, ଖାଲି ପାରୁ ଲେଖିବି ନା ତା ଆଗରୁ ଆଉ କିଛି, ମାନେ ଏଇ ଯେମିତି ସ୍ନେହର ପାରୁ କି କଲ୍ୟାଣିଆ ପାରୁ?
1: ମୁଁ ଜାଣିନି, ଯେମିତି ଚିଠି ନେଖନ୍ତି ସେମିତି ନେଖ। ଝିଅ ପାଖକୁ ଯେମିତି ଚିଠି ନେଖାଯାଏ, ତୁ କ'ଣ ଜାଣିନୁ? ତୁ କ'ଣ ପାଠ ପଢ଼ିନୁ?
0: ହଉ ଲେଖିଲି, ସ୍ନେହର ପାରୁ, ତାପରେ
1: କହିଲା ନା ଜାଣିବୁ, ତତେ ଗଛ ମୂଳରୁ ପାଇକରି ଆଣିଥିଲି ବୋଲି ଦେଖିଲୁ।
0: ଆଣିଥିଲି ବୋଲି? ହଁ।
1: ତୁ ମତେ ଆଉ ପଚାରୁନୁ, ଗଲା ମାସରେ ଚିଠି ଦେଇଥିଲି, ତୁ ତାର ଜବାବ ଏରାଏ ଦେଲୁ ନାହିଁ।
0: ତମେ ଏତେ ଶୀଘ୍ର ଶୀଘ୍ର ଡାକିଲେ ମୁଁ ନେଖିବି କେମିତି କହିଲ? ଟିକେ ରହି ରହି ଦେଖ।
1: ହଁ କ'ଣ ନେଖିଲୁ?
0: ତୁ ଏ ଯାଏ ତାର ଜବାବ ଦେଲୁ ନାହିଁ, ତା ପରଠୁ ଡାକ।
1: ହଁ ନେଖ। ମୋର କପାଳ ଫାଟିବାରୁ ମୁଁ ମୋ ଝିଅ ପାଖରେ ନ ରହି ଏଠି ଆସି ପର ଘରେ ପଡ଼ିଛି। ମୁଁ ସିନା ଏଠି ଅଛି, ହେଲେ ମୋ ମନ ଯେ ତୋରି ପାଖରେ, ତୋ ମୁହଁ ହସ କଥା ସବୁ ମୋ ଆଖିରେ ନାଚି ଯାଉଛି ଲୋ ପାରୁ।
0: ଦେଖିଲି, ତାପରେ
1: ମୁଁ ସବୁଦିନେ ଠାକୁରଙ୍କ ପାଖରେ ମୁଣ୍ଡିଆ ମାରୁଛି, ମୋତେ ସେ କେମିତି ତୋ ପାଖକୁ ଫେରେଇ ନିଅନ୍ତୁ। ହଁ ପାରୁ, ତୋ ପାଇଁ କେଇ ଖଣ୍ଡ ଭଲ ଶାଢ଼ୀ ସାଇତି ରଖିଛି, ତୋ କାନ ପାଇଁ ହଳେ ସୁନା ଫୁଲ ଆଉ ନାକ ପାଇଁ ହଳେ ସୁନା ମାଛି ଗଢ଼େଇ ରଖିଛି,

0: ନେ ପଇସା ନେ, ଡାକ ଘରୁ ଟିକେଟ ଆଣେ, ଚିଠି ଉପରେ ଲଗେଇ ଦବୁ ଆଉ ଡାକ ବାକ୍ସରେ ପକେଇ ଦବୁ।
1: ହଉ ମୁଁ ଏବେ ଯାଉଛି।
0: ଯା। କିଏ ସାଇକେଲ ଘଣ୍ଟି ବଜେଇ ଗଲା କି ବୋଉ?
2: ଡାକ ପିଅନ।
0: ଡାକ ପିଅନ, ମୋ ପାରୁ ଚିଠି ଦେଇଛି କି?
2: ନାଇଁ କହନି ଅପା, ତମର ତ କିଛି ଚିଠି ନାହିଁ।
0: ଆଜି ବି ଚିଠି ନାହିଁ? ସେ ଡାକ ପିଅନକୁ ଟିକେ ପଚାରିଲନି, ଆଜିକି 25 ଦିନ ହେଲା ଚିଠି ଦେଣି, ମୋ ପାରୁ କ'ଣ ଏତେ ଦିନ ଯାଏ ମୋ ଚିଠିର ଜବାବ ଦେଇନି?
2: ସବୁଦିନ ତ ତମେ ଡାକ ପିଅନର ବାଟକୁ ଅନେଇ ବସ, ଚିଠି ଆସେ ସିଏ କ'ଣ ଦିଅନ୍ତାନି?
0: ତାହେଲେ ସିଏ କ'ଣ ମୋ ଚିଠି ପାଇଲା ନାହିଁ?
2: ଠିକଣା ଲେଖାରେ କୋଉଠି ଭୁଲ ଥିବ?
0: ମୋ ଆଗରେ ପରା ସମର ଚିଠି ଉପରେ ଠିକଣା ଲେଖିଛି, ଭୁଲ କାହିଁକି ହବ? ତା ଅକ୍ଷର ତ ବାଇଗଣ ମଞ୍ଜି ପରି ଗୋଲ ଗୋଲ।
2: ଆଉ ତାହେଲେ କ'ଣ ହେଇଥିବ?
0: ସମରକୁ କହି ଆଉ ଗୋଟେ ଚିଠି ଦେଲେ ଲେଖେଇବି। ହଉ ମୁଁ ଯାଉଛି, ମୋର ତାହେଲେ କେତେ କାମ ପଡ଼ିଛି।
3: ସମର ବୋଉ,
2: ହଁ କ'ଣ କହୁଛ?
3: ଗଲା ମାସେ କନିଅପ ପାଇଁ ଗୋଟେ ଭଲ ଶାଢ଼ୀ ଆଣିଥିଲି, କାହିଁ ସିଏ ତ ସେ ଶାଢ଼ୀ ପିନ୍ଧୁନାହାନ୍ତି।
2: ଖାଲି କ'ଣ ସେଇ ଶାଢ଼ୀ? ଆମେ ତାଙ୍କୁ ଯେତେ ଖଣ୍ଡ ଶାଢ଼ୀ କିଣିଦେଇଛେ କିଛି ସେ ପିନ୍ଧିନାହାନ୍ତି।
3: ଆମ ଶାଢ଼ୀ କ'ଣ ତାଙ୍କ ମନକୁ ପାଉନି?
2: ନାଇଁ ନାଇଁ ସେ କଥା ନୁହଁ ମ।
3: ଆଉ ତାହେଲେ
2: ସବୁ ତାଙ୍କ ଝିଅ ପାରୁ ପାଇଁ ପ୍ରାୟ ସେଇଠି ରଖୁଛନ୍ତି? ମୁଁ ତାଙ୍କୁ କେତେ ଥର କହିଲିଣି ହେଲେ ସିଏ ମୋ କଥା ଶୁଣୁନାହାନ୍ତି, ବେଶୀ ବାଧ୍ୟ କଲେ କହୁଛନ୍ତି ଏତେ ଦାମିକା ଶାଢ଼ୀ ମୋ ଉପରେ ବୁଢ଼ୀଟା କ'ଣ ମାନିବ, ଥାଉ ପାରୁ ପିନ୍ଧିବ।
3: ତାହେଲେ ଏଇ ଯୋଉ ଶାଢ଼ୀ ସେ ପିନ୍ଧୁଛନ୍ତି
2: ସେସବୁ ମୋରି ପୁରୁଣା ଶାଢ଼ୀ ପରା।
3: ଏ ବୟସରେ କନ୍ୟା ପାଇଁ ଏତେ ଉଷାଦ କ'ଣ? ସେଇ ପାରୁ ପାଇଁ କରୁଛନ୍ତି?
2: ହଁ ସବୁ ସେଇ ପାରୁ ପାଇଁ।

0: ହଁ କନିଅ ପା ସେତିକି ଲେଖିବି ନା ଲେଖିବ
1: ନେଖେ ହେ ଚିଠି ପାଇବା ସାଙ୍ଗେ ସାଙ୍ଗେ ଜବାବ ଦେବୁ, ନ ଦେବାର କରିବୁ ନାହିଁ। ତୋ ଚିଠିକି ଅନେଇ ଅନେଇ ମୋ ଆଖିରୁ ପାଣି ମଲାଣି।
0: ହଁ ତାପରେ
1: ତାପରେ ତାପରେ ତୋ ଚିଠିକି ଅନେଇ ରହିଲି, ମୋ କଥା ଭାରି ମନେ ପଡ଼ୁଛି, ସବୁଦିନେ ତତେ ସ୍ୱପ୍ନ ଦେଖୁଛି।
0: ହଁ ଲେଖିଲି ତାପରେ
1: ତାପରେ ଆଉ କ'ଣ, ତୋର ମା
0: ମା ହଁ ଲେଖିଲି।
1: ଏଥର ଚିଠି ଉପରେ ଠିକ କରି ଠିକଣା ଲେଖେ।
0: ଆର ଥର ଠିକ ହେବେ ଠିକଣା ଲେଖିଥିଲି।
1: ଆଉ ତାହେଲେ ପାରୁ କାହିଁକି ଚିଠି ଦେଲା ନାହିଁ? ହଉ ନେଖେ, ପାର୍ବତୀ ଆସ, ଶ୍ରୀପା ସାହି, ବଡ଼ମା, ଜିଲ୍ଲା କଟକ।
0: କଟକ ଲେଖିଲି।
1: ଠିକଣାଟା କ'ଣ ଲେଖିଲୁ, ଆଉ ଥରେ ପଢ଼ିଲୁ।
0: ପାର୍ବତୀ ଦାସ, ଶ୍ରୀପା ସାହି, ବଡ଼ମ୍ବା, ଜିଲ୍ଲା କଟକ।
1: ଠିକ ଅଛି, ନେ ପଇସା ନେ, ଡାକ ଟିକେଟ ମାରି ଚିଠିଟା ଡାକ ବାକ୍ସରେ ପକେଇଦେବୁ।
0: ହଉ
1: ଏଥରେ ଯା।
0: କନ୍ୟପା
1: କ'ଣ
0: କନ୍ୟପା, ତମ ନାଁ କ'ଣ?
1: କେତେ ଛପରା ହଉଛୁ ମ, ତୁ କ'ଣ ଜାଣିନୁ ମୋ ନାଁ କନି ବୋଲି?
0: ନାଇଁ ମ, ତମ ଭଲ ନାଁ କ'ଣ?
1: କନକ ଲତା, ପଡ଼ିଯାଉ ସେ ନିଆନଗା ନା।
0: ଆଚ୍ଛା କନ୍ୟପା, ସବୁବେଳେ ତମେ ବାତରେ କାହିଁ ଖାଅ? ତମ ଡାହାଣ ହାତ କ'ଣ ଭଲ ନାହିଁ? କନ୍ୟପା କନ୍ୟପା, ତମେ ପରା ଅଧା ହେଇଛ, ଏମିତି ଭାତ କଂସା ପାଖରୁ ଉଠିଗଲ କାହିଁକି? କନ୍ୟପା
2: ତମର ତତେ କିଏ କହିଲା ତାଙ୍କୁ ଏମିତି କଥା ପଚାରିବାକୁ?
0: ନାଇଁ ବୋ, ମୁଁ କନ୍ୟପାକୁ କିଛି କହିନି।
2: ଆଉ ତାହେଲେ ସେ କାହିଁକି ପଖାଳ କଷା ଛାଡ଼ି ଚାଲିଗଲେ?
0: ମୁଁ ଖାଲି ତାଙ୍କୁ ପଚାରିଲି ତମେ ବାହାରେ କାହିଁ ଖାଉଛ, ଏତିକି ଛଡ଼ା ମୁଁ ତ କିଛି କହିନି।
2: ତତେ କିଏ କହିଲା ଏତେ କଥା ପଚାରିବାକୁ? ସିଏ ପୁରା ଡେବିରି ଓଷା କରିଛନ୍ତି।
0: ଡେବିରି ଓଷା? ସିଏ ପୁଣି କ'ଣ ବୋ?
2: ତାଙ୍କ ଝିଅ ପାର୍ବତୀ ପାଇଁ ସେ ଡେବିରି ଓଷା।

0: ପାରୁର ପାଟି ଫିଟିବା ଆଗରୁ ସେ ତାଙ୍କ ଝିଅକୁ ଛାଡ଼ି ଆମ ଘରକୁ ଚାଲି ଆସିଛନ୍ତି। ତାଙ୍କ ଝିଅ ଏଯାଏ ତାକୁ ବା ହାତରେ କାହିଁକି ଖାଉଛି ବୋଲି ପଚାରି ନାହିଁ କି କନିଅପା ଏଯାଏ ଓଷାଉ ଦେଇ ନାହାନ୍ତି।
1: ଆଚ୍ଛା ବୋଉ, କନିଅପା ତ ପ୍ରତି ମାସରେ ଖଣ୍ଡେ ଲେଖା ଚିଠି ତାଙ୍କ ଝିଅ ପାଖକୁ ପଠାଉଛନ୍ତି, ହେଲେ ତାଙ୍କ ଝିଅ କାହିଁକି ଗୋଟେ ହେଲେ ଚିଠି ଦଉନାହାନ୍ତି?
0: ହୁଏତ ପାର୍ବତୀ ପାଠଶାଠ କିଛି ପଢି ନାହିଁ କି ଆଉ କଣ ହେଇଥିବ କିଏ ଜାଣେ। ଛାଡ଼, ଆମର ସେଥିରେ ମୁଣ୍ଡ ପୁରେଇ ଲାଭ କଣ? ହଉ, ତୋ ପରୀକ୍ଷା ମୁଣ୍ଡ ଉପରେ, ତା ବାପା ପଢିବୁ ଯା।
1: ହଉ ଯାଉଛି। ଶେଷ ଆଡ଼କୁ କନ୍ୟାଙ୍କ ଦେହ ଭଲ ରହିଲାନି, ସିଏ କାମଧନ୍ଦାକୁ ପାରିଲେନି, କନ୍ଥା ଗୁଡ଼ିଏ ହେଇ ଗୋଟେ କୋଣରେ ପଡ଼ି ରହିଲେ। ଦିନେ କନ୍ୟାପା ମୋ ବୋଉଙ୍କୁ କହିଲେ, ବୋଉ କେତେ ଦିନ ବସି ବସି ଖାଇବି, ମୁଁ ଗାଁକୁ ଯାଉଛି, ମୋ ଆଖିରେ ପାରୁ ଖାଲି ଦୁଶି ଯାଉଛି, ପାରୁ ପାଖରେ କିଛି ଦିନ ରହି ମୁଁ ପୁଣି ଫେରି ଆସିବି ଯେ। ମୋ ବାପା ବୋଉ କନ୍ୟାପାଙ୍କୁ ବହୁତ ଅଟକେଇଲେ, ହେଲେ ସେ ଶୁଣିଲେନି। ସେଇଦିନ ଖଣ୍ଡେ ବ୍ୟାଗ୍ ଧରି ସେ ତାଙ୍କ ଗାଁକୁ ବାହାରିଗଲେ, ଆଉ ଫେରିଲେନି। କିଛି ଦିନ ପରେ ଦୁଃଖଦ ଖବରଟିଏ ଆସିଲା, କନିଅପାଙ୍କର ତାଙ୍କ ଗାଁରେ କାଳ ହେଇଗଲା ବୋଲି। କନିଅପାଙ୍କ ମୃତ୍ୟୁର ଅନେକ ଦିନ ପରେ ମୁଁ କାମ ଉପଲକ୍ଷେ ବଡ଼ମ୍ବା ଯାଇଥିଲି। କାମରୁ ସାମାନ୍ୟ ଅବସର ପାଇ ମୁଁ ଯାଇଥିଲି କନିଅପାଙ୍କ ଘରକୁ। ମୁଁ ପିଲା ଥିଲାବେଳେ ପାରୁ ପାଖକୁ ଚିଠି ଲେଖି କନିଅପାଙ୍କ ଘର ଠିକଣା ତ ମୋର ମୁଖସ୍ଥ ହେଇଯାଇଥିଲା, ତେଣୁ ଘର ପାଇବାରେ ମୋର କିଛି ଅସୁବିଧା ହେଲାନି। ତାଙ୍କ ଘରେ ମୋତେ ଅବଶ୍ୟ କେହି ଚିହ୍ନି ପାରିଲେନି, ତଥାପି ପାରୁତକୁ ଦେଖିବାକୁ ମୋର ଖୁବ୍ ଇଚ୍ଛା ହେଲା। ଘର ଭିତରୁ କିନ୍ତୁ ଜଣେ ବୃଦ୍ଧ ବାହାରି ତାଙ୍କର ପରିଚୟ ଦେଲେ।
2: ଆଜ୍ଞା, ମୋ ନାଁ ଜୟରାମ ଦାସ।
1: କନିଅପା ଆପଣଙ୍କର କଣ ହୁଅନ୍ତି?
2: ସିଏ ମୋ ବଡ଼ ଭଉଣୀ କନିଅପା।
1: ଆଚ୍ଛା, ପାର୍ବତୀ କୁଆଡ଼େ ଗଲେ?
2: କୋଉ ପାର୍ବତୀ?
1: ପାରୁ ମାନେ କନିଅପାଙ୍କ ଝିଅ, ଯାହାଙ୍କ ପାଖକୁ ସେ ବରାବର ଚିଠି ଦିଅନ୍ତି।
2: ନାଇଁ ଆଜ୍ଞା, ପାରୁ ହଉଛି ମୋ ଝିଅ, କନିଅପାର ତ ପିଲାପିଲି କିଛି ନଥିଲେ, ସେଇଥିପାଇଁ ମୋ ସ୍ତ୍ରୀ ପାରୁକୁ କନିଅପାଙ୍କ ହାତକୁ ଏନ୍ତୁଳି ଶାଳରୁ ନାହି ନାର କରିକି ଟେକି ଦେଇଥିଲି।
1: ପାର୍ବତୀ କ'ଣ ବାହା ହେଲେଣି?
2: ନାଇଁ ଆଜ୍ଞା, ସିଏ କ'ଣ ବଞ୍ଚିଲା?
1: ମାନେ
2: ଛୁଆଟି ଦିନରୁ ଆଜ୍ଞା ପାର୍ବତୀର ପିହୁଳା ରୋଗ ଥିଲା। ଆମର ତ ଇଏ ମଫସଲ ଜାଗା, ଏଠି ଡାକ୍ତର ନାହିଁ କି ଔଷଧ ନାହିଁ, ଚେର ମୂଳି ପତର ଯିଏ ଯାହା କହିଲା ଆଜ୍ଞା ବାଟିକି ପିଏଲୁ, ଗୁଣିଆ ପାଖରେ ବି ଝଡ଼େଇଲୁ, ହେଲେ କିଛି ଫଳ ହେଲାନି। ପାଞ୍ଚ ବର୍ଷରେ ଆଜ୍ଞା ସେଇ ପିହୁଳା ରୋଗରେ ସେ ମରିଗଲା ଆଜ୍ଞା।
1: ଆଚ୍ଛା, କନିଅପା କ'ଣ ଏକଥା ଜାଣିନଥିଲେ?
2: କନିଅପା ବାୟାଣୀଟେ, ତା କଥାରୁ କ'ଣ ପାଇବେ ଆଜ୍ଞା,

0: ମୁଁ ସେଠାରୁ ବିଦାୟ ନେଇ ଆସାବେଳେ ମୋ ଆଖିକୁ ଲୁହ ଆସି ଯାଇଥିଲା। ମୁଁ ପଛକୁ ଫେରି ଚାହିଁବା ବେଳେ ମୋତେ ଦେଖାଗଲା, ସତେ ଯେମିତି କନିଅପା ତାଙ୍କ ଦୁଆର ବନ୍ଧକୁ ଧରି ଠିଆ ହେଇ ମୋ ଆଡ଼କୁ ଚାହିଁ କହୁଛନ୍ତି,
1: ମୋ ସାନ ଭାଇ ଯୋଉ ଅରାମଟା ଫିସା ଦିଟା ମୋ, ତା କଥା ତୁ ଶୁଣୁଛୁ ସମର, ମୋ ପାରୁ ପରା ସାଙ୍ଗ ଝିଅଙ୍କ ସାଥିରେ ଗାଁ ତଳ ପୋଖରୀକି ଗାଧୋଇବାକୁ ଯାଇଛି, ଏଇ ସନ ଭଲ ଘର ଦେଖି ବାହାଘର କରିଦେବି।
0: ମୁଁ ଆଖିରୁ ଲୁହ ପୋଛିଲି, ଆପେ ଆପେ ମୋ ପାଟିରୁ ବାହାରି ଆସିଲା, କନ୍ୟପା।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଙ୍କର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ଶ୍ରୋତା ଶୁଣୁଛନ୍ତି ବାବୁଲ ସୁପ୍ରିୟ ଏବଂ ନିବେଦନ କଣ୍ଠରେ କିଛି ଆଧୁନିକ ଗୀତ।

ବୈଦେଶିକ ମୁଦ୍ରାନୀତି ସମୀକ୍ଷା କରି ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ମୁଦ୍ରାନୀତି କମିଟି ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନେଇଛି। ସ୍ଥାୟୀ ଜମା ସୁବିଧା ହାର 5% ଏବଂ ମାର୍ଜିନାଲ୍ ଷ୍ଟାଣ୍ଡିଂ ଫ୍ୟାସିଲିଟି ହାର ଓ ବ୍ୟାଙ୍କ ହାର 5.5% ବଳବତ୍ତର ରହିଛି। ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ପାଇଁ GDP ଅଭିବୃଦ୍ଧି ଆକଳନକୁ 6.9%ରୁ 6.6%କୁ ହ୍ରାସ କରିଛି। ଅନ୍ୟପକ୍ଷରେ ମୁଦ୍ରାସ୍ଫୀତି ଆକଳନକୁ 4.6%ରୁ 5.1%କୁ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତିକୁ ସ୍ୱାଗତ କରି ଶିଳ୍ପ ସଂଗଠନ ଆସୋଚାମ୍ କହିଛି ରେପୋ ହାର ଅପରିବର୍ତ୍ତିତ ରହିବା ଅଭିବୃଦ୍ଧି ଏବଂ ବ୍ୟବସାୟିକ ମନୋଭାବକୁ ସୁଦୃଢ଼ କରିବ। ଆସୋଚାମ୍ର ମହାସଚିବ ସୌରଭ ସାନେଲ କହିଛନ୍ତି ଏହା ଅର୍ଥନୈତିକ ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମଧ୍ୟରେ ସନ୍ତୁଳିତ ଦୃଷ୍ଟିଭଙ୍ଗୀକୁ ପ୍ରତିଫଳିତ କରୁଛି। ବିଦେଶୀ ପୁଞ୍ଜି ନିବେଶକଙ୍କ ପାଇଁ କେନ୍ଦ୍ର ସରକାର ସରକାରୀ ନିବେଶରୁ ମିଳୁଥିବା ପୁଞ୍ଜି ଲାଭ ଓ ସୁଧ ଆୟ ଉପରେ ଟିକସ ଛାଡ଼ ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ବ୍ୟବସ୍ଥା ଚଳିତ ବର୍ଷ ଏପ୍ରିଲ 1 ପିଛିଲା ଭାବେ ଲାଗୁ ହେବ। ଏହାଦ୍ୱାରା ଦୀର୍ଘମିଆଦୀ ବିଦେଶୀ ପୁଞ୍ଜି ପ୍ରବାହ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ଫଳାଫଳ ପରବର୍ତ୍ତୀ ଅଭିଯୋଗ ନିରାକରଣ ପ୍ରକ୍ରିୟାରେ 70,000 ଅଧିକ ଆବେଦନ ମିଳିଛି। ଏଥିରେ 7,314 ମାର୍କ ଯାଞ୍ଚ ଏବଂ 63,000 ଅଧିକ ପୁନଃ ମୂଲ୍ୟାୟନ ଆବେଦନ ସାମିଲ ରହିଛି। ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥାକୁ ନେଇ ସମାଲୋଚନା ହେବା ପରେ ଏହାର କାର୍ଯ୍ୟକାରିତା ନେଇ କେନ୍ଦ୍ର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ 23 ଦ୍ୱିତୀୟ ବେସାମରିକ ସମ୍ମାନ ସମାରୋହରେ ଚଳିତ ବର୍ଷ ପାଇଁ 65 ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ମୋଟ 131 ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ ମିଳିଛି। ଏଥିରେ 5 ପଦ୍ମ ବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ରହିଛି। ପ୍ରଥମ ବେସାମରିକ ସମ୍ମାନ ପ୍ରଦାନ ସମାରୋହରେ ଗତ ମାସରେ ରାଷ୍ଟ୍ରପତି 66 ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଆସନ୍ତାକାଲି ବିକଶିତ ଭାରତ ପାଇଁ ଯୁବପିଢ଼ି ମାଇ ଭାରତ ୟୁଥ୍ କନ୍ଭେନ୍ସନ୍ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ୟୁବା ଭାରତ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। ଦେଶର ବିଭିନ୍ନ ପ୍ରାନ୍ତରୁ 6,000 ଅଧିକ ଯୁବ ପ୍ରତିନିଧି ଏଥିରେ ଯୋଗଦେବେ। କର୍ମଚାରୀ ରାଜ୍ୟ ବୀମା ନିଗମ ଇଏସ୍ଆଇସି ପକ୍ଷରୁ 2026 ଶିକ୍ଷାବର୍ଷ ପାଇଁ ବୀମାଭୁକ୍ତ କର୍ମଚାରୀଙ୍କ ସନ୍ତାନ କୋଟାରେ MBBS, BDS ଓ BSc ନର୍ସିଂ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି କୋଟାରେ ମୋଟ 783 ଆସନ ସଂରକ୍ଷିତ ରହିଛି। ଦେଶର 22 ମେଡିକାଲ, ଡେଣ୍ଟାଲ ଏବଂ ନର୍ସିଂ ପ୍ରତିଷ୍ଠାନରେ 695 MBBS, 28 BDS ଓ 60 BSc ନର୍ସିଂ ଆସନ ରହିଛି। ଏହିସବୁ ଆସନରେ କେନ୍ଦ୍ରୀୟ କାଉନ୍ସେଲିଂ ପ୍ରକ୍ରିୟା ମାଧ୍ୟମରେ ନାମଲେଖା କରାଯିବ। ବିହାର ପାଟନା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ମୀନାକ୍ଷୀ ମଦନ ରାୟ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ ପାଟନାର ଲୋକଭବନରେ ଆୟୋଜିତ ସମାରୋହରେ ଜଷ୍ଟିସ୍ ରାୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। 29 ଜାତୀୟ ଇ ଗଭର୍ଣ୍ଣାନ୍ସ 2026 ପୁରସ୍କାର ଘୋଷଣା କରାଯାଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ 7 ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନଗୁଡ଼ିକୁ 17 ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରେ 10 ସ୍ୱର୍ଣ୍ଣ, 6 ରୌପ୍ୟ ଏବଂ 1 ଜୁରି ପୁରସ୍କାର ଅନ୍ତର୍ଭୁକ୍ତ। ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନର ସ୍ୱୀକୃତି ଏବଂ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ପଞ୍ଜାବ ରାଜ୍ୟ ମହିଳା ଆୟୋଗ ଲୁଧିଆନାରୁ 9 ବାଳିକା ନିଖୋଜ ଘଟଣାର ନିଜ ଆଡ଼ୁ ତଦନ୍ତ ଆରମ୍ଭ କରିଛି।

0: ଗତ ବର୍ଷ 32% ହ୍ରାସ ପାଇଥିବା ସେମାନେ କହିଛନ୍ତି। ଭାରତ ବ୍ରିଟେନ୍ ଦୃଷ୍ଟିକୋଣ 2035 ସମୀକ୍ଷା କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀରେ ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ବ୍ରିଟେନ୍ର ବୈଦେଶିକ ସଚିବ ୟେଭେଟ୍ କୁପର ବୈଠକରେ ଯୋଗ ଦେଇଥିଲେ। ଉଭୟ ନେତା ଅଭିବୃଦ୍ଧି, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ, ପ୍ରତିରକ୍ଷା ଏବଂ ସୁରକ୍ଷା, ଜଳବାୟୁ ଏବଂ ସ୍ୱଚ୍ଛ ଶକ୍ତି ଓ ଶିକ୍ଷା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସାରା ବିଶ୍ୱରେ ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱ ପରିବେଶ ଦିବସ ଆଜି ପାଳନ କରାଯାଉଛି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବରେ 1973 ପ୍ରତିବର୍ଷ ଜୁନ୍ 5 ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ପାଇଁ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ ହେଉଛି। ବିଶ୍ୱ ପରିବେଶ ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରମୁଖ ଦେଶବାସୀଙ୍କୁ ଜୈବ ବିବିଧତାର ସୁରକ୍ଷା ଲାଗି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏକ ପେଡ଼ ମାକେ ନାମ ଅଭିଯାନର ସଫଳତା ଉଲ୍ଲେଖ କରି ପରିବେଶ ସୁରକ୍ଷାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ କହିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ସୁରତ ଓ ଦମନ ଗସ୍ତରେ ଯାଇ ଆଜି 21,000 କୋଟି ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଭାରତର 100ତମ ରାମସାସ୍ତ୍ରୀ ଭାବେ ଉତ୍ତରପ୍ରଦେଶର ଜୟପ୍ରକାଶ ନାରାୟଣ ପକ୍ଷ ଅଭୟାରଣ୍ୟକୁ ମିଳିଲା ମାନ୍ୟତା। ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରି ରିଜର୍ଭ ବ୍ୟାଙ୍କ ରେପୋ ହାର 5.25% ଅପରିବର୍ତ୍ତିତ। 85 ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଆସନ୍ତା 23 ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi to dedicate and lay foundation stone of multiple development projects worth over 18,800 crore rupees in Gujarat today. Centre grants tax exemption to foreign institutional investors on capital gains in government securities. RBI keeps repo rate unchanged at 5.25%, reduces GDP growth projection to 6.6% from 6.9% for the current fiscal. Nepal Foreign Minister Shishir Khanal to arrive in New Delhi on 3-day visit today. World Environment Day being observed, government inaugurates 18 Namo Oxygen Parks in New Delhi. And India to take on arch rivals Pakistan in semi-final of Men's Under-18 Asia Cup Hockey in Japan this evening. Prime Minister Narendra Modi will visit Surat today to launch multiple development projects worth over 18,800 crore rupees spanning the road, power and industrial sectors. The Prime Minister will first visit Hajira and will review ongoing industrial and infrastructure operations before addressing a large public gathering in the afternoon. Later in the evening, the Prime Minister is scheduled to visit Daman to inaugurate and lay the foundation stone for various projects worth around 2,970 crore rupees, including major healthcare and aviation infrastructure to the nation, besides laying foundation stones for crucial maritime projects for the Union Territory of Lakshadweep. We have a report from our correspondent.
2: Prime Minister Narendra Modi will inaugurate the new terminal building of Namo Airport and modern Namo Hospital in Daman today, strengthening regional air connectivity and healthcare access for the Union Territory. He will also lay the foundation stone for several landmark infrastructure projects, including the iconic bridge, Daman Convention Centre and NIFT campus. A significant stay for maritime development, Prime Minister will additionally lay the foundation stone for port projects worth 885 crore rupees for the Union Territory of Lakshadweep. These projects will develop multipurpose jetty on Gulf Pini and Kadmat Islands, enabling year-round berthing for large passenger and cruise vessels while supporting the local fishermen with integrated fish handling and boat repair facilities. Aparna Khun, Akashvani News, Surat.
1: The centre has granted tax exemption to foreign institutional investors on capital gains and interest income arising from investments in government securities. The government has promulgated the Income Tax Amendment Ordinance 2026 in this regard. The Union Finance Ministry's

0: ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ପ୍ରକୃତିରୁ ପ୍ରେରଣା ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ରେପୋହାରକୁ 5.25% ଅପରିବର୍ତ୍ତିତ ରଖିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ। ପୁରୀଠାରେ ଚାଲିଥିବା ତିନିଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 11 ବିଷୟରେ ହୋଇଛି ଆଲୋଚନା ଏବଂ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ।
4: डोनाल्ड ट्रंप ने कहा कि भविष्य में किसी भी समझौते के अंतर्गत ईरान को परमाणु हथियार हासिल करने
3: विश्व परिवेश दिवस पालन करा जाउ छी। 1973 मसिया रु प्रति वर्ष जून 5 तारीख रे ई दिवस पालन करा जाय थाए। जलवायु परिवर्तन रो मुकाबला, प्रकृति रो सुरक्षा, स्वच्छ शक्ति व्यवहार, सबुज जीवन शैली एवं एक सुरक्षित पृथ्वी गठन पई विश्वस्तरीय सहयोग रो

ବିହାରର ଶେଷ ଦିନ ରହିଛି। ଆସନ୍ତା 18 ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର ତୃତୀୟ ଦିବସରେ ଆଜି ଉଦ୍ଯାପନୀ ହେଉଛି। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରୁଛନ୍ତି। ତିନିଦିନରେ ମୋଟ 11 ବିଷୟରେ ଆଲୋଚନା ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ବିପର୍ଯ୍ୟୟ ପରିଚାଳନା ନେଇ ପ୍ରଶାସନିକ ଓ ସମ୍ପ୍ରଦାୟ ଆଧାରିତ ପଦ୍ଧତି, ପ୍ରାକ୍ ଅନୁମାନଯୋଗ୍ୟ ନିବେଶ ପାଇଁ ଆର୍ଥିକ ମଡେଲ, ବହୁ ବିପଦର ପ୍ରାରମ୍ଭିକ ସୂଚନା, ବାତ୍ୟା ଓ ବନ୍ୟା ସହ୍ୟ କରିପାରୁ ନଥିବା ଘର ଓ ରାସ୍ତା ସମେତ ପ୍ରାକୃତିକ ଆଧାରିତ ସମାଧାନ ନେଇ ସମ୍ମିଳନୀରେ

ରଖି ମୁଖ୍ୟମନ୍ତ୍ରୀ ଆଗୁଆ ଗ୍ରୀଷ୍ମ ଅବକାଶ ଘୋଷଣା କରିଥିଲେ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ମଞ୍ଜୁରୀ ନେଇ ବୈଠକରେ ଆଲୋଚନା କରାଯାଇଛି। ଗତ 31 ତାରିଖରେ ଅନୁଷ୍ଠିତ ଛତିଶ ନିଯୋଗ ନୀତି ସବ୍କମିଟି ବୈଠକରେ ଅନୁମୋଦିତ ହୋଇଥିବା ରଥଯାତ୍ରା ଓ ସ୍ନାନଯାତ୍ରାଦିର ବ୍ୟବସ୍ଥାବଳୀକୁ ଅନୁମୋଦନ କରାଯାଇଛି। ଶ୍ରୀମନ୍ଦିର ସୁରକ୍ଷା ସବ୍କମିଟି ବୈଠକରେ ବିବରଣୀ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ସରକାର ଯୋଗାଇ ଦେଉଥିବା ସମସ୍ତ ସୁବିଧା ଉପଲବ୍ଧି ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ୱାସସ୍ ପଦ୍ଧତି ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛି। ପୁରୁଣା ନଥିପତ୍ରକୁ ସମ୍ପୂର୍ଣ୍ଣ ରୂପେ କମ୍ପ୍ୟୁଟରକରଣ କରାଯାଇଛି। ସରକାରୀ ଅଧିକାରୀମାନଙ୍କ କାମରେ ସ୍ୱଚ୍ଛତା ଆଣିବା ସହିତ ଧାର୍ଯ୍ୟ ସମୟରେ ଲୋକମାନଙ୍କୁ ସରକାରୀ ସେବା ଯୋଗାଇବା ୱାସସ୍ ପଦ୍ଧତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ହାସନ କହିଛନ୍ତି। ୱାସସ୍ ପଦ୍ଧତିରେ 25,153 ଫାଇଲ୍କୁ କମ୍ପ୍ୟୁଟରକରଣ କରାଯାଇ କାର୍ଯ୍ୟ ବ୍ୟବହାର ଉପଯୋଗୀ କରାଯାଇଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଛି। ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅନ୍ତର୍ଗତ ଭଟ୍ଟସାହି ବିଦ୍ୟାଳୟରେ ମୋ ଗାଁ ମୋ ତହସିଲ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଛି। 200 ଜଣଙ୍କ ଜମିଖାତା ସଂଶୋଧନ ତଥା ବିଭିନ୍ନ ଅଭିଯୋଗ ମଧ୍ୟରୁ 33 ଜଣଙ୍କୁ ଜମି ଖତିଆନ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ପକ୍ଷରୁ ହେବାକୁ ଥିବା ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ 2026 ନିମନ୍ତେ ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଛି। ପ୍ରାର୍ଥୀମାନେ ଆସନ୍ତା ରବିବାର ସୁଦ୍ଧା ପଞ୍ଜୀକରଣ ସମ୍ପୂର୍ଣ୍ଣ କରି ଆବେଦନପତ୍ର ଦାଖଲ କରିପାରିବେ। ଏନ୍ସିଇଆର୍ଟି ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ପାଠ୍ୟକ୍ରମରେ ନାମ ଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନକାରୀମାନେ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ସଂଶୋଧନ କରିବା ଲାଗି ସୁଯୋଗ ପାଇବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରକୃତିର ପ୍ରେରଣା ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

0: ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତିଘଟକୁ ସ୍ୱୀକୃତି ଏବଂ କାଳବୈଶାଖୀର ପ୍ରଭାବରେ ରାଜ୍ୟର 25 ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। 1963 ମସିହାରୁ ପ୍ରତିବର୍ଷ ଜୁନ୍ 5 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତି ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ। ପରିବେଶ ସୁରକ୍ଷା ଓ ସଂରକ୍ଷଣ ଏକ ସାମୁହିକ ଦାୟିତ୍ୱ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଭୁବନେଶ୍ୱର ଲୋକଭବନଠାରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଅଟଳ ବନରେ ଚାରାରୋପଣ କରି ରାଜ୍ୟପାଳ କହିଛନ୍ତି, ପରିବେଶକୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଚାରାରୋପଣ କରି ନିଜର ଯୋଗଦାନ ରଖିବା ଆବଶ୍ୟକ। ଏକ ପେଡ଼ ମାକେ ନାମ ଅଭିଯାନ ଅଧୀନରେ ଅତିକମ୍ରେ ଗୋଟିଏ ଲେଖାଏଁ ଚାରାରୋପଣ କରିବାକୁ ରାଜ୍ୟବାସୀଙ୍କୁ ରାଜ୍ୟପାଳ ନିବେଦନ କରିଛନ୍ତି। ସ୍ୱଚ୍ଛ, ସବୁଜ ଓ ସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ଯୁବପିଢ଼ି ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଓଡ଼ିଶା ଅର୍ବନ ଏକାଡେମୀ ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇଣ୍ଡିଆନ୍ ୱାଟର ୱାର୍କସ୍ ଆସୋସିଏସନ୍ IWWA ର ସଭାପତି ଯନ୍ତ୍ରୀ ହାଡ଼ିବନ୍ଧୁ ବେହେରା ଯୋଗଦେଇ ପରିବେଶ ସୁରକ୍ଷା ଓ ଜଳ ସଂରକ୍ଷଣ ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ରାଜ୍ୟ ସରକାର ଏକ ସବୁଜ, ସ୍ୱଚ୍ଛ ଓ ଜଳବାୟୁ ସହନଶୀଳ ଓଡ଼ିଶା ଗଠନ ଦିଗରେ ଦୃଢ଼ତାର ସହ ଅଗ୍ରଗତି କରୁଛନ୍ତି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଭବିଷ୍ୟତ ପିଢ଼ି ପାଇଁ ସୁରକ୍ଷିତ ଓ ସୁସ୍ଥ ପରିବେଶ ଗଢ଼ିତୋଳିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ପାରମ୍ପରିକ ଚାଷ ପଦ୍ଧତି ପରିବେଶ ସୁରକ୍ଷାରେ ସହାୟକ ହେଉଥିବାରୁ ଏହାର ମୂଳତତ୍ତ୍ୱକୁ ଧ୍ୟାନରେ ରଖି ନୂତନ ପ୍ରଣାଳୀ ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ବ୍ୟକ୍ତି, ସମାଜ ଓ ପରିବେଶ ପରସ୍ପରର ପରିପୂରକ, ଏହାର ସନ୍ତୁଳନ ବଜାୟ ରଖିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ଏହି ଅବସରରେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ପରିବେଶ ସୁରକ୍ଷା ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ପରିବେଶ ସୁରକ୍ଷା ସମ୍ପର୍କରେ ପରିବେଶବିତ୍ ଡକ୍ଟର ଚିତ୍ତରଞ୍ଜନ ମିଶ୍ର କହନ୍ତି,
1: 2026 ମସିହାର ଯୋଉ ଥିମ୍ ବା ଭିତ୍ତି ବିଷୟବସ୍ତୁ ରଖାଯାଇଛି, ଇଂରାଜୀରେ କହିଲେ ଆମେ ତାକୁ କହିବା ଇନ୍ସପାୟାର୍ଡ ବାଇ ନେଚର ଫର କ୍ଲାଇମେଟ୍ ଫର ଆୱର ଫ୍ୟୁଚର। ଓଡ଼ିଆରେ ହେଲା, ପ୍ରକୃତି ଦ୍ୱାରା ଅନୁପ୍ରାଣିତ ହୋଇ ଜଳବାୟୁ ଓ ଭବିଷ୍ୟତର ସୁରକ୍ଷା। ତ ଆମେ ଯାହା କିଛି ସୁରକ୍ଷା କରିବା, ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବା, ତା ପ୍ରକୃତି ଜଡିତ କରିକି ପ୍ରକୃତିର ସୁରକ୍ଷା ମାଧ୍ୟମରେ ଏ ସମସ୍ତ କାର୍ଯ୍ୟକ୍ରମ ଆମକୁ ହାତକୁ ନେବାକୁ ପଡିବ। ପ୍ରକୃତି ଯୋଉ ଭିତ୍ତି କରି ଯୋଉ ବିଭିନ୍ନ ପନ୍ଥା ଆମେ ବାହାର କରିବା, ନେଚର ବେସ୍ଡ ସଲ୍ୟୁସନ୍ ହିଁ ଆମକୁ ଆଗକୁ ରାସ୍ତା କଢେଇ ନେବ। ପରିବେଶ ସୁରକ୍ଷା କ୍ଷେତ୍ରରେ ସମଗ୍ର ବିଶ୍ୱର ଉତ୍ତରଦାୟିତ୍ୱ ଉତ୍ତର ପିଢ଼ି ଓ ଆଜିକା ପିଢ଼ି ଉପରେ ନ୍ୟସ୍ତ ରହିବ।
0: ବିପର୍ଯ୍ୟୟ ବିପଦ ହ୍ରାସ ନେଇ ପୁରୀଠାରେ ଆୟୋଜିତ ବ୍ରିକ୍ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ଉଦ୍ଯାପିତ ହୋଇଯାଇଛି। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରିଛନ୍ତି। ତିନି ଦିନରେ ମୋଟ 11 ବିଷୟରେ ଆଲୋଚନା ହୋଇଛି। ବିପର୍ଯ୍ୟୟ ପରିଚାଳନା ନେଇ ପ୍ରଶାସନିକ ଓ ସମ୍ପ୍ରଦାୟ ଆଧାରିତ ପଦ୍ଧତି, ପ୍ରାକ୍ ଅନୁମାନଯୋଗ୍ୟ ନିବେଶ ପାଇଁ ଆର୍ଥିକ ମଡେଲ, ବହୁ ବିପଦର ପ୍ରାକ୍ ସୂଚନା ସମ୍ପର୍କରେ ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ବ୍ରିକ୍ସ ରାଷ୍ଟ୍ରର ସଦସ୍ୟମାନେ ଆଜି ପୁରୀ କୋଣାର୍କ ବେଳାଭୂମି ସମେତ ରାମଚଣ୍ଡୀ ଗସ୍ତ କରି ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ନେଇ ପ୍ରଶାସନିକ ଓ ସମ୍ପ୍ରଦାୟ ଆଧାରିତ ପଦ୍ଧତି, ପ୍ରାକ୍ ଅନୁମାନଯୋଗ୍ୟ ନିବେଶ ପାଇଁ ଆର୍ଥିକ ମଡେଲ, ବହୁ ବିପଦର ପ୍ରାକ୍ ସୂଚନା ସମ୍ପର୍କରେ ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ବ୍ରିକ୍ସ ରାଷ୍ଟ୍ରର ସଦସ୍ୟମାନେ ଆଜି ପୁରୀ କୋଣାର୍କ ବେଳାଭୂମି ସମେତ ରାମଚଣ୍ଡୀ ଗସ୍ତ କରି ବିପର୍ଯ୍ୟୟ ପରିଚାଳନା

0: କାର୍ଯ୍ୟାଳୟରେ ଗର୍ଭବତୀ ମହାରାଜାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡ଼ା ଯାତ୍ରା, ନୀତିନିଘଣ୍ଟ ଓ ବ୍ୟବସ୍ଥାବଳୀର ପରିଚାଳନାକୁ କମିଟି ଅନୁମୋଦନ କରିଛି। ନରେନ୍ଦ୍ର ପୁଷ୍କରିଣୀଠାରେ ଶ୍ରୀମନ୍ଦିର ପ୍ରଶାସନରେ ଏକ ସ୍ଥାୟୀ ସୁନା କେନ୍ଦ୍ର ଓ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ, ଆଦର୍ଶ ଗୁରୁକୁଳ ପ୍ରତିଷ୍ଠା, ସେବାୟତ ଆବାସ ଯୋଜନା ପାଇଁ ଅନ୍ୟତ୍ର ଜମି ଚିହ୍ନଟ ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କାର୍ଯ୍ୟକୁ ଆଗାମୀ ନୀଳାଦ୍ରୀ ବିଜେ ନୀତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ଦିନ ସ୍ଥିର କରାଯାଇ ଗଣତି ମଣତି କାର୍ଯ୍ୟ ପୁନଃ ଆରମ୍ଭ କରାଯିବ। ଅଳଙ୍କାରଗୁଡ଼ିକର ଫଟୋ ଓ ଭିଡ଼ିଓଗ୍ରାଫି ଓ 3D ମ୍ୟାପିଂ ପରେ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
1: ପରିଚାଳନା କମିଟି ଆଜି ପରାମର୍ଶ ଦେଲେ ବର୍ତ୍ତମାନ ପାଇଁ ଗଣତି ପ୍ରକ୍ରିୟା ସ୍ଥଗିତ ରହିବ ଏବଂ ନୀଳାଦ୍ରି ବିଜେ ପରେ କେଉଁ ତିଥିରେ ତାକୁ କରାଯିବ ତାକୁ ମୁଖ୍ୟ ପ୍ରଶାସକ ସରକାରଙ୍କୁ ସୂଚନା ଦେଇ ତାକୁ କରିବେ।
0: ବୈଠକରେ ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଗାମୀ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ରାଜ୍ୟସଭା ଉପନିର୍ବାଚନ ଲାଗି ଆସନ୍ତା 8 ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ, 11 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଆସନ୍ତା 18 ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଭୁବନେଶ୍ୱର ସ୍ଥାନୀୟ ନିର୍ମାଣ ସୌଧଠାରେ ରାଜ୍ୟସ୍ତରୀୟ ଅବକାରୀ ଅଧୀକ୍ଷକଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଛନ୍ତି, ବେଆଇନ ନିଶା କାରବାର ଏବଂ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ପେସାର ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅବକାରୀ ଅଧିକାରୀ ଓ କର୍ମଚାରୀଙ୍କ ନିୟମିତ ତାଲିମ, ନୂଆ ନିଯୁକ୍ତି, ବିଭିନ୍ନ ଜୋନ୍ରେ ଥିବା ସମସ୍ୟାର ସମାଧାନ ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱ ଆରୋପ କରିଥିଲେ। ବୈଠକରେ ପ୍ରମୁଖ ଶାସନ ସଚିବ ଆର୍ଏସ୍ ଗୋପାଳନ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରଶାସନିକ ସଂସ୍କାର ବିଷୟରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜ୍ୟ ସରକାରଙ୍କ ମାର୍କଫେଡ୍ ପକ୍ଷରୁ ମାର୍ଶାଘାଇ ବ୍ଲକର ନୀଳାଦ୍ରିପୁରଠାରେ ସରକାରୀ ସ୍ତରରେ ରବି ଜାତୀୟ ଫସଲ ଚାଷୀମାନଙ୍କଠାରୁ କ୍ରୟ କରାଯାଉଛି। ଏହାଫଳରେ ଚାଷୀମାନଙ୍କର ଆୟ ବୃଦ୍ଧି ହୋଇପାରିବ। ରାଜ୍ୟର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଝାଡ଼ପା ଗୋଦାବରୀ ମିଶ୍ର ନୋଡାଲ ପ୍ରାଥମିକ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ରମରେ ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଯୋଗଦେଇ ଚାରାରୋପଣ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବନ ବିଭାଗ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରାୟଗଡ଼ା ସଦର ମହକୁମା ମୁନିଗୁଡ଼ା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ରାୟଗଡ଼ା ପୌର ପରିଷଦ ଆନୁକୂଲ୍ୟରେ ପରିମଳ ଉଦ୍ୟାନର ମୁଖ୍ୟ ଫାଟକ, ମୋ ବଗିଚା, ୱେଷ୍ଟ ଟୁ ୱଣ୍ଡର ପାର୍କ ଏବଂ ନିର୍ମାଣ ଓ ଭଗ୍ନଜନିତ ଆବର୍ଜନା ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟନ କରାଯାଇଛି। ମାଲକାନଗିରି ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାରେ ଦୁଇଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳା ଉଦ୍ଯାପିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ସ୍ଥାନୀୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତୃତୀୟ ପର୍ଯ୍ୟାୟ 11ତମ କୃଷି ଜନଗଣନା ସମ୍ବନ୍ଧୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲାପାଳ ଆଜି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସଚେତନତା ରଥକୁ ଉଦ୍ଘାଟନ କରିଛନ୍ତି। ପାଣିପାଗ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 25 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥାଏ। ପରିବେଶ ସୁରକ୍ଷା ଓ ସଂରକ୍ଷଣ ଏକ ସାମୂହିକ ଦାୟିତ୍ୱ, ବିଶ୍ୱ ପରିବେଶ ଦିବସ ଅବସରରେ କହିଲେ ରାଜ୍ୟପାଳ। ପୁରୀରେ ଉଦ୍ଯାପିତ ହେଲା ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହର ବୈଠକ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟକୁ ସ୍ୱୀକୃତି ଏବଂ କାଳବୈଶାଖୀର ପ୍ରଭାବରେ ରାଜ୍ୟର 25 ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା।
2: ଆଜିର ପ୍ରସଙ୍ଗ ସବୁଜ ବିଶ୍ୱ ସମୃଦ୍ଧ ଭବିଷ୍ୟତ।

ଲେଖକ ଡକ୍ଟର ଗିରିଶ ପ୍ରସାଦ ସ୍ୱାଇଁ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଜଳବାୟୁ ପରିବର୍ତ୍ତନର କୁପରିଣାମକୁ ପ୍ରତିହତ କରିବା ମିଳିତ ଜାତିସଂଘର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର 13 ଲକ୍ଷ୍ୟକୁ ପ୍ରତିନିଧିତ୍ୱ କରେ। ଏହା ବିଶ୍ୱ ଉଷ୍ମତାକୁ ବନ୍ଦ କରିବା, ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ହ୍ରାସ କରିବା ଏବଂ ଜଳବାୟୁ ସମ୍ବନ୍ଧୀୟ ବିପଦ ପ୍ରତି ସ୍ଥିରତା ସୃଷ୍ଟି କରିବା ପାଇଁ ଜରୁରୀ ପଦକ୍ଷେପ ଉପରେ ଧ୍ୟାନ ଦିଏ। ବିଶ୍ୱବ୍ୟାପୀ ବର୍ତ୍ତମାନର ଅଭିଯାନଗୁଡ଼ିକ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ବିଶ୍ୱବ୍ୟାପୀ ଆହ୍ୱାନ ଉପରେ ଗୁରୁତ୍ୱ ଦେଉଛି। ବିକାଶଶୀଳ ଦେଶଗୁଡ଼ିକ ପାଇଁ ଜଳବାୟୁ ପରିବର୍ତ୍ତନର ପରିଣାମକୁ ପ୍ରତିହତ କରିବା ଅତ୍ୟନ୍ତ ଜରୁରୀ, କାରଣ ସେମାନେ ବିଶ୍ୱ ଉଷ୍ମତାର ସବୁଠାରୁ ଗମ୍ଭୀର ପ୍ରଭାବର ସମ୍ମୁଖୀନ ହେଉଛନ୍ତି ଏବଂ ବ୍ୟବସ୍ଥାର ପୁନଃ ପ୍ରବର୍ତ୍ତନ ପାଇଁ ସେମାନଙ୍କ ପାଖରେ କମ୍ ସମ୍ବଳ ଅଛି। ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନରେ ସର୍ବନିମ୍ନ ପ୍ରଭାବ ସତ୍ତ୍ୱେ ବିକାଶଶୀଳ ଦେଶଗୁଡ଼ିକ ଦୀର୍ଘକାଳୀନ ମରୁଡ଼ି, ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ଏବଂ ସମୁଦ୍ର ସ୍ତର ବୃଦ୍ଧି ପରି ପାଗର ପ୍ରଭାବ ସାମ୍ନା କରନ୍ତି। ଜଳବାୟୁ ସମ୍ବନ୍ଧୀୟ ବିପର୍ଯ୍ୟୟ ଯୋଗୁଁ ହେଉଥିବା ସମସ୍ତ ମୃତ୍ୟୁର 2/3 ଅଧିକ ଏହି ଅଞ୍ଚଳଗୁଡ଼ିକରେ ଘଟେ। ଦ୍ୱିତୀୟ କାରଣ ହେଉଛି ଅର୍ଥନୈତିକ ଏବଂ କୃଷି ନିର୍ଭରଶୀଳତା। ବିକାଶଶୀଳ ବିଶ୍ୱର ଜନସଂଖ୍ୟାର ଏକ ବୃହତ ସଂଖ୍ୟା ବଞ୍ଚିବା ଏବଂ ଆୟ ପାଇଁ କୃଷି ଉପରେ ବହୁତ ନିର୍ଭର କରିଥାନ୍ତି। ଜଳବାୟୁ ବର୍ଷାଧାରାକୁ ବ୍ୟାପକ ଭାବରେ ପରିବର୍ତ୍ତନ କରେ ଏବଂ ଫସଲ ନଷ୍ଟ କରେ, ଗୁରୁତର ଖାଦ୍ୟ ଏବଂ ଜଳ ଅସୁରକ୍ଷା ସୃଷ୍ଟି କରେ ଏବଂ ସ୍ଥାନୀୟ ଅର୍ଥନୀତିକୁ ପଙ୍ଗୁ କରିଦିଏ। ଉଷ୍ମ ତାପମାତ୍ରା ରୋଗ ଜୀବାଣୁ ବାହକଙ୍କ ବିସ୍ତାର ତ୍ୱରାନ୍ୱିତ କରେ, କୋଟି କୋଟି ଲୋକଙ୍କୁ ମ୍ୟାଲେରିଆ, ଡେଙ୍ଗୁ, ଜ୍ୱର ଭଳି ସଂକ୍ରାମକ ରୋଗର ଶିକାର କରେ। ଅଧିକନ୍ତୁ ଉନ୍ନତ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଅଭାବ ହେତୁ ଏହି ଦେଶଗୁଡ଼ିକ ସ୍ୱାସ୍ଥ୍ୟ ସଙ୍କଟକୁ ମୁକାବିଲା କରିବା ପାଇଁ ସଂଘର୍ଷ କରନ୍ତି। ପରିଣାମ ସ୍ୱରୂପ ସ୍ଥାନାନ୍ତର ପ୍ରାୟତଃ ରାଜନୈତିକ ଅସ୍ଥିରତା ଏବଂ ସ୍ଥାନୀୟ ଦ୍ୱନ୍ଦ୍ୱକୁ ପ୍ରୋତ୍ସାହିତ କରୁଛି। ବିକାଶଶୀଳ ଦେଶଗୁଡ଼ିକ ନିରନ୍ତର ବିପର୍ଯ୍ୟୟ ଏବଂ ପୁନଃ ନିର୍ମାଣର ଏକ ବିନାଶକାରୀ ଚକ୍ରରେ ଫସି ରହିଛନ୍ତି। ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନର ସ୍ତର ବୃଦ୍ଧି ପାଇବା ସହିତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଗମ୍ଭୀରତାର ସହ ବୃଦ୍ଧି ପାଉଛି। ଖାଦ୍ୟ ଉତ୍ପାଦନ କରିବାର କ୍ଷମତା, ବାସସ୍ଥାନ, ସୁରକ୍ଷା ଏବଂ କାର୍ଯ୍ୟକୁ ପ୍ରଭାବିତ କରିପାରେ। ବିକାଶଶୀଳ ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି, ଯେଉଁଥିରେ ସେମାନେ ସବୁଠାରୁ କମ୍ କ୍ଷତି ଘଟାଇଛନ୍ତି। ଭାରତ ନିର୍ଗମନରୁ ଆର୍ଥିକ ଅଭିବୃଦ୍ଧିର ପ୍ରାରମ୍ଭିକ ଲକ୍ଷ୍ୟ ହାସଲ କରି ବିଶ୍ୱ ଜଳବାୟୁ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛି। ସ୍ୱଚ୍ଛ ଶକ୍ତିରେ ନିବେଶ ଏବଂ ତୃଣମୂଳ ନୀତି ଦ୍ୱାରା ପରିଚାଳିତ ଭାରତ ଦ୍ରୁତଗତିରେ ସ୍ଥାୟୀ ବିକାଶ ପାଇଁ ଏକ ବିଶ୍ୱ ମଡେଲରେ ପରିଣତ ହୋଇଛି। ମହତ୍ତ୍ୱାକାଂକ୍ଷୀ ନବୀକରଣୀୟ ଶକ୍ତି ମାଧ୍ୟମରେ ଭାରତ ନିଜକୁ ଏକ ନବୀକରଣୀୟ ଶକ୍ତିକେନ୍ଦ୍ର ଭାବରେ ସୁଦୃଢ଼ କରିଛି ଏବଂ 2030 ସୁଦ୍ଧା 500 GW ଅଣଜୀବାଶ୍ମ ଇନ୍ଧନ ଶକ୍ତି କ୍ଷମତା ଲକ୍ଷ୍ୟ ପୋଷଣ କରୁଛି। ଭାରତ ସହଯୋଗମୂଳକ ପଦକ୍ଷେପର ନେତୃତ୍ୱ ନେଇ ସକ୍ରିୟ ଭାବରେ ଅନ୍ତର୍ଜାତୀୟ ଜଳବାୟୁ ରଣନୀତି ଗଠନ କରୁଛି ଓ ବିଶ୍ୱସ୍ତରରେ ଖର୍ଚ୍ଚ ଦକ୍ଷ ସୌର ପ୍ରଯୁକ୍ତିବିଦ୍ୟା ନିୟୋଜିତ କରିବା ପାଇଁ 100 ଅଧିକ ଦେଶକୁ ସଂଯୋଗ କରୁଛି। ଭାରତ ଏକ ଅନ୍ତର୍ଜାତୀୟ ସହଭାଗିତା ନିଶ୍ଚିତ କରୁଛି, ଯଦ୍ୱାରା ବିଶ୍ୱ ଭିତ୍ତିଭୂମି ଜଳବାୟୁ ପରିବର୍ତ୍ତନର ବର୍ଦ୍ଧିତ ପ୍ରଭାବକୁ ସହ୍ୟ କରିପାରିବ। ଆମ ଦେଶ ପରିବେଶ ସଚେତନ ଅଭ୍ୟାସ ଯେପରିକି ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ହ୍ରାସ କରିବା କିମ୍ବା ପଞ୍ଚତାରକା ଶକ୍ତି ଦକ୍ଷ ଉପକରଣ ବ୍ୟବହାର କରିବା ଗ୍ରହଣ କରିବାକୁ ଉତ୍ସାହିତ କରୁଛି। ଜଙ୍ଗଲ, ଜୈବ ବିବିଧତା ଏବଂ ପରିବେଶ କ୍ଷେତ୍ରରେ ନିଯୁକ୍ତି ପାଇଁ ଯୁବପିଢ଼ିଙ୍କୁ ତାଲିମ ଦେବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆମ ଦେଶକୁ ଆଜି ଆଗାମୀ ବିଶ୍ୱ ନିର୍ମାଣରେ ଏକ ଅଗ୍ରଣୀ ଭୂମିକା ଦେଇଛି। ଭାରତ ଜଳବାୟୁ ଅନୁକୂଳ କାର୍ଯ୍ୟକ୍ରମ ପ୍ରବର୍ତ୍ତନରେ ଏକ ବିଶ୍ୱସ୍ତରୀୟ ନେତା ଭାବରେ ଉଭା ହେଉଛି ଏବଂ ନିଜର ଜଳବାୟୁ ପ୍ରତିବଦ୍ଧତା ପୂରଣ କରିବାରେ ଶ୍ରେଷ୍ଠ G20 ପ୍ରଦର୍ଶନକାରୀଙ୍କ ମଧ୍ୟରେ ନିରନ୍ତର ସ୍ଥାନ ପାଇଛି। ନବୀକରଣୀୟ ଶକ୍ତିକୁ ବୃଦ୍ଧି କରି ତୃଣମୂଳ ସ୍ତରରେ ସ୍ଥିରତାକୁ ଆଗେଇ ନେଇ ଏବଂ ଜଳବାୟୁ ନ୍ୟାୟ ପାଇଁ ସମର୍ଥନ କରି ଭାରତ ଦୃଢ଼ ପରିବେଶଗତ ଲକ୍ଷ୍ୟ ସହିତ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିକୁ ସନ୍ତୁଳିତ କରୁଛି। ଭାରତ ଅନ୍ତର୍ଜାତୀୟ

ଏପର୍ଯ୍ୟନ୍ତ ଜାଣି ଶୁଣୁଥିଲେ ହିନ୍ଦୀ ଖଚିତର କର୍ମା ଓ କଳମର କେତୋଟି ଗୀତ ଆକାଶବାଣୀ ବ୍ରହ୍ମପୁର ଓଡ଼ିଆରେ ସମ୍ବାଦ ଲେଖିକି ପ୍ରଚାର କରୁଛି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି ସମୟ ମଧ୍ୟରେ।

ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଅର୍ଥନୈତିକ ଅଭିବୃଦ୍ଧି ଓ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ସବୁଜ ଭବିଷ୍ୟତ ଦିଗରେ ଅଗ୍ରସର ହେଉଛି ଭାରତ, କହିଲେ ପ୍ରଧାନମନ୍ତ୍ରୀ। ସୀମାପାର ଅନୁପ୍ରବେଶକୁ ରୋକିବା ପାଇଁ ଆସନ୍ତା ବର୍ଷ କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ, ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା। 2025-26 ଆର୍ଥିକ ବର୍ଷରେ ଦେଶର GDP 7.7% ବୃଦ୍ଧି ନେଇ ଆକଳନ। ଗିଲଗିଟ୍ ବାଲ୍ତିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ପଷ୍ଟ କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଏବଂ କେରଳମ୍ ସ୍ପର୍ଶ କଲା

0: ପରେ ଦେଶର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମଗ୍ର ବିଶ୍ୱ ଏକ ସବୁଜ ଭବିଷ୍ୟତ ଦିଗକୁ ଅଗ୍ରଗତି କରୁଛି। ଦେଶରେ ମଧ୍ୟ ଏ କ୍ଷେତ୍ରରେ ସରକାର ସଫଳତାର ସହ କାର୍ଯ୍ୟ କରୁଥିବା ବେଳେ ସମଗ୍ର ବିଶ୍ୱ ପ୍ରତି ଏ ଦିଗରେ ଭାରତର ସକ୍ରିୟ ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଆଜି ଗୁଜରାଟ ଗସ୍ତ କରି ସୁରତଠାରେ ପ୍ରଧାନମନ୍ତ୍ରୀ 18,800 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି। ସେ କହିଛନ୍ତି ଭାରତ ସବୁଜ ଭବିଷ୍ୟତ ଦିଗରେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ଅଗ୍ରସର ହେଉଛି। ଏହି ଅବସରରେ ସବୁଜ ଭବିଷ୍ୟତ କ୍ଷେତ୍ରରେ ଗୁଜରାଟର ଉଲ୍ଲେଖନୀୟ କାର୍ଯ୍ୟ ଉପରେ ଆଲୋକପାତ କରି ସେ କହିଛନ୍ତି ବହୁ ବର୍ଷ ଆଗରୁ ଏ ଦିଗରେ ରାଜ୍ୟ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇ ସାରିଛି। ଶତାବ୍ଦୀର ପ୍ରାରମ୍ଭରେ ଗୁଜରାଟରେ ଏକ ଉତ୍ସର୍ଗୀକୃତ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରତିଷ୍ଠା କରାଯାଇଥିଲା। ଦେଶର ପ୍ରଥମ ସୌରଶକ୍ତି ଚାଳିତ ପାର୍କ ରାଜ୍ୟର ପାତାଞ୍ଜିଲା ଅନ୍ତର୍ଗତ ଚାରକା ଗ୍ରାମରେ ସ୍ଥାପିତ ହୋଇଥିଲା। ଦେଶର ଅକ୍ଷୟ ଶକ୍ତି ଅଭିଯାନ ଦିଗରେ ସମ୍ପୃକ୍ତ ସ୍ଥାନଟିକୁ ଏକ ଐତିହାସିକ ସ୍ଥଳ ରୂପେ ରୂପାନ୍ତରିତ କରାଯାଇଥିଲା ବୋଲି ଶ୍ରୀ ମତବ୍ୟକ୍ତ କରିଛନ୍ତି।
1: ग्रीन फ्यूचर की तरफ बहुत ही सावधान हो चुकी है। भारत भी ग्रीन ग्रोथ पर बहुत अधिक काम कर रहा है और इसमें भी गुजरात राज्य है जिसने इस शताब्दी के प्रारंभ में ही सरकार में क्लाइमेट चेंज का अलग डिपार्टमेंट बनाया था और गुजरात के चारणका गांव में भारत का पहला सोलर पार्क भी बनाया गया था।
0: ବର୍ତ୍ତମାନ ବିଶ୍ୱରେ ଦେଖାଦେଇଥିବା ଶକ୍ତିଜନିତ ସମସ୍ୟା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପରିପ୍ରେକ୍ଷୀରେ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା କେତେ ଜରୁରୀ ତାହା ଏହି ପରିସ୍ଥିତି ଆମକୁ ଶିଖାଇଛି। ଏ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଭାରତ ସୁରକ୍ଷିତ ରହିଛି। ପ୍ରାୟ 12 ବର୍ଷ ତଳେ ଦେଶରେ ଖୁବ୍ କମ୍ ପରିମାଣର ଶକ୍ତି ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ଭାରତ ବିଶ୍ୱର ପ୍ରଥମ 5ଟି ଦେଶ ମଧ୍ୟରେ ସ୍ଥାନିତ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ये दिखाता है कि एनर्जी के मामले में आत्मनिर्भरता कितनी जरूरी है और बीते 12 वर्षों में देश ने जो कैपेसिटी तैयार की है उसका कितना बड़ा महत्व है। 12 वर्ष पहले भारत में सौर ऊर्जा का उत्पादन नाम मात्र का था, आज हम दुनिया के टॉप 5 देशों में से एक हैं।
0: ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଲୋକାର୍ପଣ ହୋଇଥିବା ବିଭିନ୍ନ ସଡ଼କ, ଶକ୍ତି ଏବଂ ଶିଳ୍ପ କ୍ଷେତ୍ରର ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଜନସାଧାରଣଙ୍କର ଜୀବନଶୈଳୀର ମାନ ଏବଂ ଅଭିବୃଦ୍ଧି ଉନ୍ନତ ହୋଇପାରିବ। ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଜନସାଧାରଣ ମିଳିତ ପ୍ରୟାସ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଦେଶର ସହରଗୁଡ଼ିକ ସହିତ ଗ୍ରାମଗୁଡ଼ିକର ମଧ୍ୟ ସମାନ୍ତରାଳ ଭାବେ ବିକାଶ ହୋଇପାରିଲେ ଏହି ସ୍ୱପ୍ନ ସାକାର ହୋଇପାରିବ। ଆଧୁନିକ ସଂଯୋଗୀକରଣ ଉପରେ ଆଲୋକପାତ କରି ସମାଜର ଶେଷ ବର୍ଗର ଲୋକଙ୍କ ନିକଟରେ ଯେଭଳି ଏହାର ସୁବିଧା ପହଞ୍ଚିପାରିବ ତାହା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସେ ଦେଶର ସର୍ବୋତ୍ତମ ସ୍ୱଚ୍ଛ ସହରଗୁଡ଼ିକ ମଧ୍ୟରୁ ଅନ୍ୟତମ ସୁରତରେ ଅବସ୍ଥାନ କରୁଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନ ସ୍ୱପ୍ନ ସାକାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ପ୍ରୟାସ କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ତେବେ ଦେଶର ସାମଗ୍ରିକ ବିକାଶ ହାସଲ କରିବା ପୂର୍ବରୁ ସର୍ବପ୍ରଥମେ ଦେଶକୁ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି। ଆଜି ତ୍ରିପୁରାର ଭାରତ ବାଂଲାଦେଶ ଆନ୍ତର୍ଜାତିକ ସୀମା ନିକଟବର୍ତ୍ତୀ ଲଙ୍କାମୁରା ସୀମା ଆଉଟପୋଷ୍ଟଠାରେ ଅନୁଷ୍ଠିତ ପ୍ରହରୀ ସମ୍ମିଳନୀରେ ଉଦ୍ବୋଧନ ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ମତ ବ୍ୟକ୍ତ କରିଛନ୍ତି। ଦେଶରୁ ଔଷଧ, ମାନବ ଓ ଗୋରୁ ଚାଲାଣ ଭଳି ବହୁମୁଖୀ ବିପଦଗୁଡ଼ିକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଆରୋପ କରିଛନ୍ତି। ଏଥିସହିତ ସମଗ୍ର ଯୁବ ସମାଜକୁ ନିଶାଦ୍ରବ୍ୟ କାରବାରରୁ ଦୂରେଇ ରଖିବା ସହିତ ନକଲି ନୋଟ୍ ମାଧ୍ୟମରେ ଜାତୀୟ ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବାର ଅପଚେଷ୍ଟାକୁ ମଧ୍ୟ ରୋକିବା ଜରୁରୀ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ସମସ୍ତ ପ୍ରକାର ସୀମାପାର ଅନୁପ୍ରବେଶ ଏବଂ ଚୋରାଚାଲାଣକୁ ରୋକିବା ଲାଗି କେନ୍ଦ୍ର ସରକାର ପାରମ୍ପରିକ ସୀମା ପରିଚାଳନାକୁ ଏକ ସ୍ମାର୍ଟ ସୀମା ପ୍ରକଳ୍ପରେ ରୂପାନ୍ତରିତ କରିବା ଦିଗରେ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ କରିଛନ୍ତି। ଏହି ସ୍ମାର୍ଟ ସୀମା ପ୍ରକଳ୍ପ ଆସନ୍ତା ବର୍ଷ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି। ଆଞ୍ଚଳିକ ଭୂ ରାଜନୈତିକ ଆହ୍ୱାନଗୁଡ଼ିକ ଉପରେ ଆଲୋକପାତ କରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ତ୍ରିପୁରା, ପଶ୍ଚିମବଙ୍ଗ ଓ ବିହାରର ସୀମା ଦେଶ ଅନୁପ୍ରବେଶ ରୋକିବା ଲାଗି ଜନସଂଖ୍ୟାଜନିତ ପରିବର୍ତ୍ତନ କ୍ଷେତ୍ରରେ ମଧ୍ୟ ସରକାର ଦୃଢ଼ ପଦକ୍ଷେପ ନେଉଛନ୍ତି।
2: ଜନସଂଖ୍ୟିକ ପରିବର୍ତ୍ତନ ଚାହେ ତ୍ରିପୁରା ହୋ, ଚାହେ ପଶ୍ଚିମ ବଙ୍ଗାଲ ହୋ, ଚାହେ ବିହାର ହୋ, ଜନସଂଖ୍ୟିକ ପରିବର୍ତ୍ତନ ହମ୍

0: ତାରିଖ ପର୍ଯ୍ୟନ୍ତ ଘରେ ଘରେ ଯାଇ ତଥ୍ୟ ସଂଗ୍ରହ ଓ ସତ୍ୟ ପାଠ କରିବେ। ଜିଲ୍ଲାପାଳ ରଘୁରାମ ଆର୍ ଆୟାର ବିଭିନ୍ନ ୱାର୍ଡ ପରିଦର୍ଶନ କରି କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଥିଲେ। ସେ ଯୋଗ୍ୟ ମତଦାତାଙ୍କୁ ଏହି ଅଭିଯାନରେ ସହଯୋଗ କରିବା ସହ ଭୋଟର ତାଲିକାରେ ନାମ ନଥିଲେ ଆବେଦନ କରିବାକୁ ଅନୁରୋଧ କରିଛନ୍ତି। ଚିଠା ଭୋଟର ତାଲିକା ଆସନ୍ତା ମାସ 5 ତାରିଖରେ ପ୍ରକାଶ ପାଇବ। ଏ ସମ୍ପର୍କରେ ଜିଲ୍ଲାପାଳ ରଘୁରାମ ଆର୍ ଆୟାର କହିଛନ୍ତି,
1: ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ କାମ 30 ମେ ଆରମ୍ଭ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲାରେ ଏବଂ ଏଇ 30 ତାରିଖ ଠାରୁ ଆମର ଯେଉଁ ବୁଥ୍ ଲେଭେଲ ଅଫିସର୍ସ ଅଛନ୍ତି ସେ ସମସ୍ତ ବୁଥ୍ ଲେଭେଲ ଅଫିସର୍ସ ପରିଗଣନା ଫର୍ମ ଯେଉଁ ଏନ୍ୟୁମେରେସନ ଫର୍ମ ଅଛି ଏଇଟା ଭୋଟରଙ୍କର ଯେଉଁ ଡାଟା ଅଛି ଭୋଟର ଡାଟା ତାକୁ ଫିଲ୍ଅପ୍ କରିକିରି ସମସ୍ତ ଘର ଘର ବୁଲୁଛନ୍ତି ଏବଂ ଯେଉଁଠି ତଥ୍ୟ ଭୋଟରଙ୍କର ଆଉ ଅଧିକା ଦରକାର ସେଟା ପଚାରିକି ବୁଝିକି ତାକୁ ଫିଲ୍ଅପ୍ କରିକି ଗୋଟେ ଫର୍ମ ଆକ୍ନୋଲେଜମେଣ୍ଟ ରୂପେ ଭୋଟରଙ୍କୁ ଦେଉଛନ୍ତି ଆଉ ଗୋଟେ ଫର୍ମ ଫିଲ୍ଡ ଇନ୍ ଫର୍ମ ଆମ ଅଫିସରେ ଆଣିକି ଦାଖଲ କରୁଛନ୍ତି ଏବଂ ଏହି କାର୍ଯ୍ୟକ୍ରମକୁ ଆମର ସମସ୍ତ ଏଇଆର ସୁପରଭାଇଜର୍ସ ଆମର ଯେଉଁ ଇଲେକ୍ଟ୍ରାଲ ରେଜିଷ୍ଟ୍ରେସନ ଅଫିସର୍ସ ଅଛନ୍ତି ଏମାନେ ସମସ୍ତେ ତାକୁ ତଦାରଖ କରୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ 1449 ବୁଥ୍ ଅଛି ଏବଂ ସେତିକି ବୁଥ୍ ଲେଭେଲ ଅଫିସର୍ସ ବି ଅଛନ୍ତି, ପାଖାପାଖି 400 ସୁପରଭାଇଜରୀ ଅଫିସର୍ସ ଅଛନ୍ତି ଯେଉଁମାନେ କି ବିଏଲ୍ଓଙ୍କ କାମକୁ ତଦାରଖ କରୁଛନ୍ତି। ବିଏଲ୍ଓ ମାନଙ୍କର ଆପ୍ ଦ୍ୱାରା ସେମାନେ ତାଙ୍କର ଡାଟା ପଠାଉଛନ୍ତି, ଅପଡ଼େଟ୍ କରୁଛନ୍ତି ଏବଂ ପାଖାପାଖି ଆମର ଯେତିକି ଭୋଟର ଅଛନ୍ତି ତାର ପାଖା 10%ରୁ ଉର୍ଦ୍ଧ କାଲି ସୁଦ୍ଧା ଆମର ଡିଷ୍ଟ୍ରିବ୍ୟୁସନ୍ ହୋଇଯାଇଛି ଭୋଟର୍ସମାନଙ୍କ ପାଖରେ।
0: କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପରିଚାଳନା କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ରୀୟ ପ୍ରାୟୋଜିତ ବିଭିନ୍ନ ଯୋଜନାର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ସମୀକ୍ଷା କରାଯାଇଥିଲା। ବାଲ୍ୟ ବିବାହ ନିରାକରଣ, ଅଙ୍ଗନବାଡ଼ି କେନ୍ଦ୍ରର ଭିତ୍ତିଭୂମି ବିକାଶ, ପାନୀୟ ଜଳ, ପୁଷ୍ଟିକର ଖାଦ୍ୟ, ଗ୍ରାମ୍ୟ ସଡ଼କ ମରାମତି ଏବଂ ଲକ୍ଷ୍ମୀପତି ଦିଦି ଯୋଜନା ଉପରେ ବିଶେଷ ଆଲୋଚନା ହୋଇଥିଲା। ସାଂସଦ କେନ୍ଦ୍ରୀୟ ଅନୁଦାନର ସଠିକ୍ ବ୍ୟବହାର ଓ ଯୋଜନାର ଫଳପ୍ରଦ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ। ରାଜନଗର ବ୍ଲକର ତାଳଚୁଆ ଓ ବାଘମାରୀ ପଞ୍ଚାୟତରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୁନାମୀ ମକ୍ ଡ୍ରିଲ୍ ସଫଳତାର ସହ ଅନୁଷ୍ଠିତ ହୋଇଛି। 5 ଗ୍ରାମର 4,000ରୁ ଅଧିକ ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ। ସୁନାମୀ ସମୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ପୂର୍ବ ସଚେତନତା ପ୍ରସାରଣ ଓ ଜରୁରୀକାଳୀନ ପରିଚାଳନା ସମ୍ପର୍କରେ ପ୍ରାୟୋଗିକ ଅଭ୍ୟାସ କରାଯାଇଥିଲା। ଜିଲ୍ଲାପାଳ ରଘୁରାମ ଆର୍ ଆୟାର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଶିକ୍ଷା କ୍ଷେତ୍ରରେ ଚାଲୁଥିବା ବିଭିନ୍ନ ଯୋଜନା, ଭିତ୍ତିଭୂମି ବିକାଶ, ୟୁନିଫର୍ମ ବଣ୍ଟନ ଓ ବିଭିନ୍ନ ପେନ୍ସନ୍ ମାମଲାର ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଗୁଣାତ୍ମକ ଶିକ୍ଷା, ସମୟବଦ୍ଧ କାର୍ଯ୍ୟାନ୍ୱୟନ ଏବଂ କାର୍ଯ୍ୟର ଶୀଘ୍ର ସମାପନ ଉପରେ ଗୁରୁତ୍ୱ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ଚାଲିଲେ ଶୁଣିଲେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ
3: ଆକାଶବାଣୀ ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ନାନୀ ନମସ୍କାର
1: ନମସ୍କାର
0: ନମସ୍କାର
1: ପାଗ ପରିବର୍ତ୍ତନ ହେଲେ ଆମେ ସେ ପାଗ ଧରିକି କଣ ଗୋଟେ ଚାଷ କରିବା, ବର୍ଷା ବେଶୀ ହେଲା ହେ ଯୋଉଦିନ ବର୍ଷା ବେଶୀ ହବ ସେ ଚାଷଟା କରିବା, ଖରା ବେଶୀ ହେଲା ଖରା ଦିନେ ଯୋଉ ବେଶୀ ପାଣି ଦରକାର ନଥିବ ସେ ଚାଷଟା କରିବା, ଇନ୍ଦିକାର କଥା
0: ଲାଭ ରହିବ
1: ପାଣିପାଗ ଅନେଇ ବହି ଆଗେ
0: ଆମ କଥା ହେଇପାରୁନି।

0: ଆଉ ଆମେ ତ ସବୁ ଉଜାଡି ଦେଇଛେ, ଏବେ କାହାକୁ ଦୋଷ ଦେବା କହୁନ? ଆମେ ପରିବେଶ ନିଜେ ନଷ୍ଟ କରିଦେଇଛେ।
1: ହଁ ବା ସେ ଯୋଉ ବୁଲୁ କହୁଥିଲା ପରା, ଏବେ ଯଦି ଆମେ ଯେତିକି କୁଲର ସବୁ ଲଗଉନେ ଯେତିକି ପାଣି ପକଉଛେ ସେତିକି ଯଦି ଗଛରେ ଦେଇଥାନ୍ତେ ବୋଲେ ଏବେ ଆମ କଷ୍ଟ ଭୋଗିବାକୁ ପଡିଥାନ୍ତା କିଆ।
0: ହଁ ସେଇଟା ସେ ପାଣି କଥା ତ କଥା, ତାପରେ ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ ସବୁ କରିକି ଆମେ ନଷ୍ଟ କରିଦେଲେଣି। ଯେ ଯାହା ତ ହେଲା ହେଲା କଥା ଛାଡ଼, ଯଦି ଆମେ ଚାଷବାସକୁ ଯିବା, ଯେ ଆଜି ଗୋଟେ ଚାଷ ବୋଲେ ଦେଖ, ତମେ ଘରେ ଘାଣ୍ଟ ତରକାରୀ କରୁଛ ନା?
1: ଘାଣ୍ଟ ତରକାରୀ ବୋଲେ ଦେଶୀ ଘାଣ୍ଟ ଭଲ ଲାଗୁଛି, ସାରୁ ବୋଇତାଳୁ ଦେଶୀ ଆଳୁ କଣ ଏଯାକ ପକେଇଲେ କା ଘାଣ୍ଟ ନା, ଏବେ ଘାଣ୍ଟ ମତେ ଭଲ ଲାଗୁନି।
0: ସେଇଆ ଯୋଉ ଘାଣ୍ଟ ତରକାରୀ ଆମର ଘରେ ନହେଲେ ତ ଖାଇବାଟା ଭଲ ଲାଗୁନି। ଆଉ ଉପର ଓଳି କୋଉ ଓଳି ହେଲେ ଗୋଟେ ହେବା,
1: ଦି ଓଳି ଯାହା ଖାଇଦେ ସକାଳ ଓଳି ବୋଉ କରିଦେଲେ ଟିକେ ରଖିଦେଲେ।
0: ହଁ ନାଇଁ ସେଇଟା ତ ବଡ ଖୁସି ଆମକୁ ଖାଇବା ପାଇଁ। ଆଉ ଯେ ଯୋଉ ଦେଶୀ ଆଳୁ କହିଲନି କି, ସେ ଦେଶୀ ଆଳୁଟା ନ ପଡିଲେ ଭଲ ଲାଗିବନି।
1: ଝିଅ ହେ ଖାଲି ଘାଣ୍ଟ କାହିଁକି ବା ପିଠୁ ଦେଖି
0: ଭାଜିଲେ ଭଲ ଲାଗୁଛି। ଏ ତମେ ତ କେଡେ ସୁନ୍ଦର କହିଲଣି ନାନୀ, ମତେ ଖାଇବାକୁ ଇଚ୍ଛା ହେଲାଣି। ଯେ ଶୁଣ, ବୈଠକରେ ମୁଁ କଥା ପକଉଛି ଆଗ, ଆମେ ଆଜି ଆଲୋଚନା କରିବା ଦେଶୀ ଆଳୁ କିପରି କରିବା, ଦେଶୀ ଆଳୁ ଚାଷ କିପରି କରିବା ବୋଲି ଆମର ଯୋଉ ଶେରଗଡ଼ ଅଞ୍ଚଳ ନାଇଁ କି ଗୋବିନ୍ଦ
1: ବାବା,
0: ସେଇଠି ଶଙ୍କର ପ୍ରସାଦ ଜେନା ବୋଲି ଜଣେ ଚାଷୀ, ସେ ଜଣେ ବୃତ୍ତି ଭାବରେ ଶିକ୍ଷକତା କରୁଛନ୍ତି, ହେଲେ ମଧ୍ୟ ଚାଷବାସକୁ ଆପଣେଇଛନ୍ତି।
1: ବଢିଆ ନକଟା ହେଇଥିବ।
0: ହଁ ତମେ ବସି ଶୁଣ, ଦେଶୀ ଆଳୁ ଚାଷ କିଏ କରିଛନ୍ତି କହ।
2: ଶଙ୍କର ବାବୁ ନମସ୍କାର।
3: ହଁ ନମସ୍କାର ମ୍ୟାଡମ, ନମସ୍କାର।
2: ଆପଣଙ୍କ ଅଞ୍ଚଳର ନାଁ କଣ?
3: ଇଏ ହଉଛି ଆମର ଗୋବିନ୍ଦପୁର,
2: ଶେରଗଡ଼ ବ୍ଲକର ଗୋବିନ୍ଦପୁର।
3: ଆଜ୍ଞା
2: ଆପଣ କଣ କରନ୍ତି, ଚାଷବାସ କରନ୍ତି ନା ଆଉ କିଛି କରନ୍ତି?
3: ମୋର ମୁଖ୍ୟ, ମୁଁ ଜଣେ ପ୍ରାଥମିକ ଶିକ୍ଷକ, ତା ସହିତ ପାର୍ଟ ଟାଇମ ଭାବରେ ଯୋଉ ଚାଷବାସ ଚାଲିଛି ଆଉ।
2: ମୁଁ ମାନେ ଜାଣିକି ପଚାରିଲି କାହିଁକିନା ଶ୍ରୋତା ବନ୍ଧୁ ମାନେ ଜାଣିବା ଦରକାର ଯେ ଜଣେ ଶିକ୍ଷିତ ମାନେ ଚାକିରି କରିକି ମଧ୍ୟ ଚାଷକୁ କେମିତି ଆପଣିଛନ୍ତି ଆପଣ। ଆଜିକାଲି ଲୋକମାନେ ପଛଘୁଣ୍ଡା ଦଉଛନ୍ତି ଚାଷ କରିବା ପାଇଁ, ବିଦେଶକୁ ପଳଉଛନ୍ତି, ମୁଣ୍ଡ ବିକିକି କାମ କରୁଛନ୍ତି, କିନ୍ତୁ ଚାଷକୁ ଆପଣଉ ନାହାନ୍ତି। ଆପଣ ଗୋଟେ ସରକାରୀ ଶିକ୍ଷକ ହେଇକି ମଧ୍ୟ ଆପଣ ଚାଷବାସରେ ମନ ଦେଇଛନ୍ତି, ସେଥିରେ ଦୁଇ ପଇସା ରୋଜଗାର କରୁଛନ୍ତି, ସମୟ ମଧ୍ୟ ସେଥିରେ ଦେଉଛନ୍ତି, ସମୟ ଦେଉଛନ୍ତି, ସୁନ୍ଦର ଭାବରେ ସମୟକୁ ଅତିବାହିତ କରୁଛନ୍ତି। ଆଉ ଗୋଟେ ଶିକ୍ଷଣୀୟ କଥା ସମାଜକୁ ମଧ୍ୟ ଦେଉଛନ୍ତି ଯେ ବାହାରକୁ ଯିବା ନ ଯାଇକି ଆମ ଭିଟାମାଟିରେ କାମ କରିକି କେମିତି ପଇସା ଅର୍ଜନ କରିପାରିବେ। ତ ବର୍ତ୍ତମାନ ଆପଣ କଣ ଚାଷବାସ କରନ୍ତି, କେତେ ବର୍ଷ ଚାଷକୁ ଆପଣେଇଛନ୍ତି?
3: ଇଏ ଆମର ପିଲାବେଳୁ ବାପାଙ୍କ ପ୍ରୋତ୍ସାହନରେ ପାଠ ପଢିବା ସଙ୍ଗେ ସଙ୍ଗେ ଆମର ଇଏ ହଉଛି କୌଳିକ ବ୍ୟବସାୟ, ତେଣୁ ବାପା ସବୁବେଳେ କହନ୍ତି ଚାକିରି ହବ ବୋଲି କିଛି ଗ୍ୟାରେଣ୍ଟି ନାହିଁ, ତେଣୁ ନିଜର ଏ ଯୋଉ କୌଳିକ ଆମର ଚାଷ କାମଟା ଉପରେ ନିଶ୍ଚିତ ଭାବରେ ଆମକୁ ସେ ଅଭିଜ୍ଞ କରିଥିଲେ, ଯୋଉଟାକି ଆଜି ଆମର ବହୁତ ସାହାଯ୍ୟ କରୁଛି,
2: ଜୀବନଶୈଳୀରେ ବହୁତ କିଛି ସାହାଯ୍ୟ କରୁଛି
3: ମ୍ୟାଡମ,
2: ଜୀବନ ଦେଇଛି, ଜୀବିକା ଦେଇଛି ମଧ୍ୟ। ନାଇଁ ଆପଣ ପ୍ରଥମେ କଣ ଲଗେଇଥିଲେ, ଏବେ ଖରାଦିନ ଆଗରୁ କଣ ଲଗେଇଥିଲେ, ଏବେ କଣ ଚାଲିଛି?
3: ଦେଖନ୍ତୁ ପ୍ରଥମେ ଆମର ଧାନ ଚାଷ ହେଇଥିଲା, ଧାନ ସହିତ ଆମର ଏ ଯୋଉ ଖମ୍ବାଳୁ କୁହାଯାଏ, ବର୍ତ୍ତମାନ ଆମର ଏ ଅଞ୍ଚଳରେ ଧାନ ଚାଷ ଗୌଣ କରିକି ଏବେ ଆପଣ ଦେଖିବେ ବେଶୀ ଏ ଯୋଉ ଆମର ଖମ୍ବାଳୁ ଚାଷ ହଉଛି, ଏହାଦ୍ୱାରା ଲୋକମାନେ ବହୁତ ଟିକେ ଲାଭବାନ ହେଇପାରୁଛନ୍ତି। ତାପରେ ଏ ଯୋଉ ଆମର ଧାନ ଚାଷ ପରେ ପୁଣି ଆଉଥରେ ଆମର ରବି ଫସଲରେ ମୁଗ ବିରି ଏସବୁ ହେଇଥିଲା, ଆଉ ଯୋଉଟା କି ଆମର ଏଇ ମାସେ ତଳେ ସବୁ ଯାକ ମାନେ ଆମର ଆଦାୟ, ହଁ ଆଦାୟ ହେଲା। ପୁଣି ଏବେ ପୁଣି ଆଉଥରେ ଜମିବାଡ଼ ସବୁ ଚାଷବାସ କରିକି ଇଏ ବର୍ତ୍ତମାନ ଧାନ ଚାଷ ପାଇଁ ବିଶେଷ କରି ଏ ଯୋଉ ଖମ୍ବା ଆଳୁ ଚାଷ ପାଇଁ ଲୋକମାନେ ବହୁତ

0: ଏଇ ମାସେ ତଳେ ସବୁ ଯାକ ମାନେ
1: ହାର୍ଭେଷ୍ଟ
0: ଆମର
1: ହେଇଛି।
0: ଆଦାୟ ଆଦାୟ ହେଲା, ପୁଣି ଏବେ ପୁଣି ଆଉ ଥରେ ଜମିବାଡ଼ ସବୁ ଚାଷବାସ କରିକି ଇଏ ବର୍ତ୍ତମାନ ଧାନ ଚାଷ ପାଇଁ ବିଶେଷ କରି ଏ ଯୋଉ ଖମ୍ବା ଆଳୁ ଚାଷ ପାଇଁ ଲୋକମାନେ ବହୁତ

0: ହିସାବରେ ବର୍ତ୍ତମାନ ବିକ୍ରୟ କରି ବହୁତ ଲାଭବାନ ହେଇଛନ୍ତି।
1: ଆଚ୍ଛା ଆଚ୍ଛା, ମାନେ ଆପଣ ଅନେକ ବର୍ଷ ହେଲା କରୁଛନ୍ତି ଆଉ ଲାଭବାନ ମଧ୍ୟ ଅଛନ୍ତି, ତ କେମିତି ଏଇ ଚାଷ କେମିତି ଜମିକି ପ୍ରସ୍ତୁତି କରନ୍ତି, ବିହନ କୋଉଠୁ ଆଣନ୍ତି, ତାର ମାନେ ପ୍ରଣାଳୀ କିପରି?
0: ଆଚ୍ଛା, ଏବେ ଦେଖନ୍ତୁ ଆମର ଏବେ ଜମିକୁ ପ୍ରାୟ 2-3 ଥର ଚାଷ କରାଗଲା। ଆଗେ ଦଳିକୁ ହାତରେ ଟେକା ହବାର, କିନ୍ତୁ ଦିନକୁ ଦିନ ଏ ଯୋଉ ବୈଷୟିକ ଜ୍ଞାନ କୌଶଳ ଯୋଗୁଁ ବର୍ତ୍ତମାନ ଗଳି ଗୁଡା ସବୁ ଟ୍ରାକ୍ଟର ଦ୍ଵାରା ପାୱାର ଟିଲର ଦ୍ଵାରା ହେଇଯାଉଛି, ଆଉ ଲୋକମାନେ କମ ସମୟ ମଧ୍ୟରେ ବେଶୀ ଜମି ପ୍ରସ୍ତୁତ କରିପାରୁଛନ୍ତି। ଏବେ ଏ ଯୋଉ ବିହନ କଥା ଆପଣ କହୁଛନ୍ତି, ଏ ବିହନ ଆମେ ଯୋଉ ପୂର୍ବରୁ ଲଗା ହେଇଥିଲା ଏକରକେ 100 କେଜି ହିସାବରେ, ଲୋକମାନେ ସରି ଧରଣକେ 100 କେଜି ହିସାବରେ ଗୋଟେ ଏକରକୁ 500 କେଜି ବିହନ ଲାଗେ, ଆଉ ଯୋଉଟା କି ଲୋକମାନେ ଏବେ ଘରେ ସୋରାକୁ ପୁରା ସାଇତିକି ରଖିଛନ୍ତି। ଯୋଉଟା ଆସନ୍ତା ଆମର ଯୋଉ ଯେତେବେଳେ ମୌସୁମୀ ଆସିବ ଆଷାଢ ମାସ ପ୍ରାୟ ରଥଯାତ୍ରା ବେଳକୁ ଏ ଯୋଉ ବିହନ ସବୁ କାଟିକି ଜମିରେ ଲଗା ହବ। ପ୍ରତିବର୍ଷ ଆମର ଏବେ ମନର ଲଗା ହେଲା, ତାପରେ ଆଗା ହେବା ସମୟରେ ଆମକୁ ଆସନ୍ତା ବର୍ଷକୁ ଯେତିକି ଜମି ଆମେ ମାନେ ଚାଷ କରିବାକୁ ଚାହୁଁ ସେ ଅନୁସାରେ ଆମେ ଏ ବିହନ ଟାକୁ ସାଇତିକି ରଖାଯାଏ।
1: ଆଚ୍ଛା ଆଚ୍ଛା, ତାକୁ ଯୋଉ ବର୍ଷ ସାରା ରଖନ୍ତି କିପରି ସାଇତିକି ରଖନ୍ତି କିଛି ତାର
0: ବର୍ଷ ସାରା ନୁହଁ, ଏ ପ୍ରାୟ ଆମର ଇଏ ଫେବୃଆରୀ ମାର୍ଚ୍ଚ ମାସରେ ଯେତେବେଳେ ଆମର ସବୁ ଆଦାୟ ହୁଏ ଆମର ବିହନକୁ ଯାହା ଦରକାର ଆମେ ତାକୁ ସାଇତିକି ରଖୁ, ଆଉ ବଗା ଆମେ ବ୍ୟବସାୟୀକୁ ବିକ୍ରି କରିଦେଉ। ଜାଗ୍ରତ
1: ବିହନ ଲଗାଇବା ପାଇଁ ଆପଣ ପ୍ରସ୍ତୁତି କରିଛନ୍ତି, ଜମିକୁ କେମିତି ପ୍ରସ୍ତୁତି କରିଛନ୍ତି, କିଛି ଜୈବିକ ସାରର ପ୍ରୟୋଗ କରିଛନ୍ତି?
0: ବର୍ତ୍ତମାନ ଆମର ଜୈବିକ ସାର ଆମର ଯୋଉ ସୁପର ଏବେ ଗୋଟେ ଆମର ଜୈବିକ ସାର ଏ ବର୍ଷ ନୂଆରେ ଗୋଟେ ଆସିଲା, ସେଟାକୁ ପ୍ରାୟ ଗୋଟେ ଭରଣାଙ୍କେ 25 କେଜି ହିସାବରେ ପ୍ରଥମେ ସେ ସାର ପ୍ରୟୋଗ କରାଯାଏ, ତାପରେ ତାକୁ ପୁଣି 2-3 ଥର ଯୋଉ ଟ୍ରାକ୍ଟର ବା ପାୱାର ଟିଲର ଦ୍ଵାରା ଚାଷ କରାଯାଏ। ହେଇସାରିଲା ପରେ ପୁଣି ଆମର ଯୋଉ ବଡ ବଡ ଗଳି କରାଯାଏ। ବର୍ତ୍ତମାନ ଏବେ ଆମର ଦେଖିବେ ଆପଣ ଲକ୍ଷ୍ୟ କରିବେ ଆମ ଅଞ୍ଚଳ ଦେଇ କେବେ ଯିବେ ସବୁ ବର୍ତ୍ତମାନ ଆଳୁ ଗଳି ସବୁ ପ୍ରସ୍ତୁତ ହେଇକି ଅଛି, ଯେତେବେଳେ ଆମ ମୌସୁମୀର ଆଗମନ ହବ ସେତେବେଳେ ଆଉ ଥରେ ବିହନ ଆମର ଲଗା ହବ।
1: ଆଚ୍ଛା ଆଚ୍ଛା, ଟିକେ ବର୍ଷା ଆରମ୍ଭ ହେଇଗଲେ ବିହନ ଲଗେଇବେ, ଲଗେଇବାର ପ୍ରଣାଳୀ କିପରି ଛାଡି ଛାଡି ଲଗେଇବେ?
0: ହଁ, ଏ ଯେ ଆମର ଖମ୍ବାଳୁରୁ ଆକୁ ସବୁ ପିସ୍ ପିସ୍ କରାଯାଏ, ଯୋଉଟାକୁ ପିଣ୍ଡ ବୋଲି କୁହାଯାଏ। ହଁ, ତାକୁ ପ୍ରାୟ ସେ ଗଳିରେ ଚାଖରେ ମାନେ ବ୍ୟବଧାନରେ ଏ ଆଳୁ ଲଗାଯାଏ, ବୁଝିଲା କି? ତାପରେ ପୁଣି ତାକୁ ଆଉ ଥରେ କୋଡ଼ା କୁଚା କରାଯାଏ, ଯେତେବେଳେ ଆମର ଆଳୁ ଯୋଉ ଡଙ୍କ ବାହାରିବ ମାନେ ଡଙ୍କ ହାତାହାତ ହେଲା ପରେ ତାକୁ ପୁଣି ଆଉ ଥରେ ସାର ଦିଆହବ, ତାପରେ ବିଭିନ୍ନ ଭିଟାମିନ ଅଛି, କୀଟନାଶକ ଅଛି, ଏଗୁଡା ସବୁ ପ୍ରୟୋଗ କରାଯିବ, କିନ୍ତୁ ଏ ଚାଷକୁ ଟିକେ ବହୁତ ପରିଶ୍ରମ ପଡ଼ିବାକୁ ପଡିବ।
1: ରୋଗ ପୋକର ଆଶଙ୍କା ଅଛି, କୀଟ କୋଉ ସମୟରେ ଲାଗିବ, ତଳି ପକେଇବା ସମୟରେ ଲାଗିବ ବିହନ?
0: ଆମର ଯେତେବେଳେ ଧାନ ତଳି ପଡେ ସେ ଟାଇମରେ ହିଁ ଆମର ଏ ଯୋଉ ଆଳୁ ଗୁଡାକୁ ଲଗାଯାଏ।
1: ହଁ, ନାଇଁ ସେ ସମୟରେ ଆଶଙ୍କା ଅଛି ନା ଫଳ ଆସିବା ସମୟରେ?
0: ଯେତେବେଳେ ଆମର

0: ପ୍ରସ୍ତୁତି ହୁଅନ୍ତି ନା ହେଲା ପରେ ତାକୁ ପ୍ରତିକାର କରନ୍ତି?
1: ନାଇଁ, ପ୍ରାୟ ଆଗେ
0: ଦେଖିଲା ପରେ ହିଁ କରନ୍ତି, ପୋକ ଯଦି ରାଗିଲେ ତାହେଲେ ପ୍ରୟୋଗ କରନ୍ତି।
1: 10 ଦିନ 8 ଦିନ ଥରେ ଏ ଯୋଉ ଔଷଧ ପ୍ରୟୋଗ କରିବ।

0: ଆବଶ୍ୟକତା କିନ୍ତୁ ଡେଇନ୍ ହେଇଯିବା ଆବଶ୍ୟକତା। ଆଚ୍ଛା ଆଚ୍ଛା, ତ ଇଏ କେତେ ଦିନରେ ଫଳ ଦବ, ମାନେ ଆପଣ ଆଦାୟ କେତେ ଦିନରେ ହବ? ଏବେ ତ ଆପଣ ରୋପଣ କରିବେ ମୌସୁମୀ ଆସିଲେ, କିନ୍ତୁ ଆଦାୟ କେତେ ଦିନରେ? 6 ମାସ ନା 4 ମାସ?
1: ଧାନ ସହିତ ହେଇଯାଏ ମ୍ୟାଡମ, ଆମର ଯୋଉ ମାର୍ଗଶୀର ପୌଷ ମାସ ଆର ମାନେ ଆମର ଉତ୍ପାଦନ ହୁଏ, କିନ୍ତୁ ତାକୁ ଆମେ ପାଣି ଫାଣି ଯଦି ସୁବିଧା ହୁଏ ତାକୁ ଆମେ ପ୍ରାୟ ଫାଲ୍ଗୁନ ମାସ ଯାଏ ପର୍ଯ୍ୟନ୍ତ ମଧ୍ୟ ବିଲରେ ଥାଏ।
0: ମାନେ ଯେତେ ଆକାର ତା ବଡ ହବ ସେତେ ସମୟ ରଖିବେ ନା ଆପଣ ଛୋଟ ଛୋଟ ସମୟରେ ମଧ୍ୟ ବାହାର କରିପାରିବେ?
1: ହଁ, ଏବେ ଆମର ଯୋଉ ମାର୍ଗଶୀର ବହୁତ ଆମର ଯୋଉ ମାଣବସା ଗୁରୁବାର ସେତେବେଳେ ଟିକେ ଆର ଟିକେ ଚାହିଦା ଅଧିକ ହୁଏ, ଆମର ମାନେ ଏ ଯୋଉ ଆଳୁ ଉତ୍ପାଦନ ଆରମ୍ଭ ହୁଏ, କିନ୍ତୁ ସେ ସମୟରେ ଟିକେ ଏ ଯୋଉ କନ୍ଦା ମାନେ ବଢିବାର ସମୟଟା, ସେ ସମୟରେ ଆମକୁ ପ୍ରଚୁର ପାଣି ଦରକାର ହୁଏ, ଯେମିତି ଗୋଟେ ଗୋଟିଏ ମନ୍ଦାରୁ 2 କେଜି 3 କେଜିର ଆକାରର
0: ମଧ୍ୟ। ଆପଣ ଏ ତ ଆମେ ଜାଣିଲେ ଏତିକି ସମୟ ଲାଗିବ, ତାପରେ ଆପଣ ବିକ୍ରି ବଟା କେମିତି କରନ୍ତି ତାକୁ, ମାର୍କେଟରେ ତ ଚାହିଦା କେମିତି ଅଛି, ଆପଣ ପ୍ରତି ବର୍ଷ ବ୍ୟବସାୟ କରନ୍ତି କିପରି କରନ୍ତି?
1: ଆମର ଆମ ଏଇ ଅଞ୍ଚଳରେ ବିଶେଷ କରି ଆମ ଗୋବିନ୍ଦପୁର ଗାଁ ଖମ୍ବା ଆଳୁ ବ୍ୟବସାୟ ପାଇଁ ପ୍ରସିଦ୍ଧ। ଆମ ଗାଁରେ ପ୍ରାୟ 5-7 ଜଣ ଏଇ ବ୍ୟବସାୟୀ ଅଛନ୍ତି, ଯୋଉମାନେ ଚାଷୀ ମାନଙ୍କ ଠାରୁ ଆଳୁ ସଂଗ୍ରହ କରିକି ସୁବିଧା ଆମର ଭୁବନେଶ୍ୱର କଟକ ବାରିପଦା ବାରବାଟୀ ଏଭଳି ଆମର ବେଷ୍ଟ ବେଙ୍ଗଲକୁ ମଧ୍ୟ ଏ ଆଳୁ ରପ୍ତାନି
0: କରିଛି। ତ ବହୁତ ଭଲ ଲାଗିଲା, ଆପଣ ଆଜି ମୁଁ ନୂଆ କି ଶୁଣିଲି ଗୋଟେ ଖମ୍ବା ଆଳୁ ଚାଷ କରିବାର, ଆଉ ତାର ଚାହିଦା ଏତେ ଅଛି, ଆଉ ସେଥିରେ ଲାଭବାନ ମଧ୍ୟ ଅଛନ୍ତି, ଆଉ ଗୋଟେ ସୁନ୍ଦର କଥାବାର୍ତ୍ତା ସମସ୍ତଙ୍କ ପାଇଁ ଯେ ଆପଣ ଜଣେ ଶିକ୍ଷକ ହେଇକି ଶିକ୍ଷିତ ହେଇକି ଚାଷକୁ ଆପଣେଇଛନ୍ତି, ବାପାଙ୍କ କହିବା ଅନୁସାରେ ଚାଷକୁ ସବୁବେଳେ ନିଜର କରିଛନ୍ତି। ତ ବହୁତ ଭଲ ଲାଗିଲା, ଆମର ଆକାଶବାଣୀ ବ୍ରହ୍ମପୁରକୁ ସମୟ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ରହିଲି ଆଜ୍ଞା, ନମସ୍କାର।
1: ନମସ୍କାର।
2: ଶୁଣିଲ ନା କେତେ ସହଜ କଥା, ଯେ ଆମେ ଜାଣୁନୁ ବୋଲି ଭୁଲ ଦଉଛୁ ବୋଲି ଆମର ଟିକେ ଟିକେ ଚାଷ ହଉଛି, ସାଇଜ କରିବାର ଅଛି ନା, କେତେ କେତେ ପ୍ରଣାଳୀ କେମିତି କରିବ ସବୁ କହିଲେ, ବୁଝି ବୁଝି କହିଲେ,
3: ପୁରା ପ୍ରସିଦ୍ଧ ଦେଶୀ ଆଳୁ ଚାଷ ପାଇଁ ବୋଲି କହିଲେ, କହିଲେ ପ୍ରତି ବର୍ଷ ଆମର ଦେଶୀ ଆଳୁ ଚାଷ ହଉଛି ଆଉ ଭଲ ପଇସା 2 ପଇସା ମିଳୁଛି ମଧ୍ୟ, ଆଉ ଏ ବର୍ଷ ମିଳିଛି ବୋଲି ଆର ବର୍ଷ କରୁଛନ୍ତି ନା, ଲାଭ ନହେଲେ କରିଥିଲେ ଆଉ ବର୍ଷ ବର୍ଷ ହେଲା ଦେଖିକି କରୁଛନ୍ତି
2: ବୋଲି କହିଲା। ଲାଗିଲା
3: ଯେ ନାନୀ ତମେ ବିଜାର ହେଇ ଜଣେ ଭଜନରେ ଶୁଣ ସଞ୍ଜଳଟା।

0: ଶୁଣିଲ ଭଜନ
1: ସତ ଘର ଭଳିଆ ତ ଲାଗିଲା ଆଉ
0: ଭଜନ ଭଲ ଲାଗିଲା ଆଉ କଣ
1: ଯେ ତମର ଯୋଉ ଚାଷରେ ତ ଏଇଟା ସିନା ଗୋଟେ ଜଣକୁ ପଚାରିଦେଲ ସବୁବେଳେ ତ ଗୋଟେ ଭଲ ଚାଷୀକି ଡାକିକି କଥା ହଉଛ ଏଥର ସେମିତି କେବେ ବୈଠକ ନା ହେଇଥିଲ
0: ଅଛି ବା ତମେ ବସ ତମେ ଭଜନ ଶୁଣୁଥିଲ ବୋଲି ମୁଁ ଢୁଙ୍କଉଛି
1: ଏଥର କିଏ ଅଛି
0: ଆମର ଆଜି ସଫଳ ଚାଷୀ ଅଛନ୍ତି ଗୋଛା ଜବ ଆମର ସୋରଡା ଅଞ୍ଚଳରେ ଗୋଛା ବୋଲି ନାହିଁ ଗୋଟେ ଗାଁରେ ସେଇଠି ସତ୍ୟ ମଣ୍ଡଳ ଭାଇ ସହିତ କଥା ହେଇଥିଲି ଆଉ ସିଏ ତାଙ୍କ ସଫଳତାର କାହାଣୀ କଣ ପନିପରିବା ଚାଷ ଟିକେ କରିଛନ୍ତି ଶୁଣେ
2: ସତ୍ୟ ବାବୁ ନମସ୍କାର
3: ନମସ୍କାର
2: ଆପଣଙ୍କ ଏଇ ଗାଁର ନାଁ କଣ ପଞ୍ଚାୟତ
3: ବାଇଗଣ ତଳି ପଡିବ ଆଉ ଏଇ ମାସ ଗଲା ପରେ ଧାନ ତଳି ପଡିବ ଧାନ ତଳି ଗଲା ପରେ ଆଉ କେତେ ମାସ ଆଉ ଦେଢ ମାସ ଗଲା ପରେ ଇଏ ଟମାଟୋ ତଳି ପଡିବ ଏମିତି ଆଉ
2: ଟମାଟୋ ଖରାଦିନ ବି ଲଗାଉଛନ୍ତି କି
3: ଖରାଦିନ ନାହିଁ
2: ହେଲେ ବାଇଗଣ ଏବେ କେତେ ଏରିଆରେ ଲଗାଇଛନ୍ତି
3: ବାଇଗଣ କଣ ଏକର ଟି ଦେଢ ଏକର ଟି ଏମିତି ଲାଗିଛି
2: ସବୁବେଳେ ଆପଣ ବାଇଗଣ ଚାଷ କରନ୍ତି ବର୍ଷକୁ
3: ପର୍ବ ଚାଷ ବେଳେ ଆମ ଗାଁରେ ପଡୁଛି ବାଇଗଣ କୋବି ମରିଚ ଭେଣ୍ଡି କଲରା ବଇଁତାଳୁ ଆଉ ଇଏ କଣ କଲଡି ଝୁଲୁଣା ନା କହୁନାହାନ୍ତି
2: ଲମ୍ବା ଝୁଲୁଣା
3: ଝୁଲୁଣା ସେଇଟା
2: ପାଣି
3: ନାହିଁ ବୋଲି ଏବେ ବଡ ହେଲାଣି ଲଗେଇ ନାହାନ୍ତି ପାଣି ଆମର ସେ ଯୋଉ ନଦୀଟା ପୁରା ଶୁଖିଲା ତ
2: ଆପଣଙ୍କର ଜଳସେଚନ ବ୍ୟବସ୍ଥା କିଛି ନାହିଁ କି
3: ନାହିଁ କିଛି ନାହିଁ ସେଟା ଆପଣ ଟିକେ ସାହାଯ୍ୟ କଲେ ହବ
2: ନାଇଁ ହବ ଆଗକୁ ନିଶ୍ଚୟ କାମ ହବ ଜଳସେଚନ ବ୍ୟବସ୍ଥା ସରକାର କରିବେ ଯେ ବର୍ତ୍ତମାନ ଆପଣ ବାଇଗଣ ଲଗେଇଛନ୍ତି କେତେ ଦିନ ହେଲା ଲଗେଇଲେଣି କେତେ ଦିନ ହେଲା ମାନେ ତଳି ଲଗେଇଲେଣି
3: ଏବେ ତଳି 15 ଦିନ 20 ଦିନ ହେଲା
2: ବର୍ତ୍ତମାନ କେତେ କି ସ୍ଥିତିରେ ଅଛି ଫସଲ
3: ଏବେ ବାଇଗଣ ତଳି ନା ଏବେ 4 ଆଙ୍ଗୁଲି କି 6 ଆଙ୍ଗୁଲି ହବ
2: କେତିକି ଦେବଧାନରେ ଲଗେଇଛ
3: ସେଇଟା ଯାହା ହେଲେ ମିନିମମ 3 ଫୁଟକୁ 1.5 ଫୁଟକୁ 2 ଫୁଟ
2: ହେଲେ ଯୋଉ ବାଇଗଣ ତଳି ଲଗେଇଲେ ତା ପୂର୍ବରୁ ସେ ଜମିରେ କଣ ଚାଷ କରିଥିଲେ ପଡିଆ ପଡିଥିଲା ମାନେ ଧାନ ଚାଷ ବି ହେଇନଥିଲା
3: ଧାନ ଚାଷ ସେଇଟା ପଦରୁ ହବ ଏଇଟା ବିଲକୁ
2: ସେଇଟା ବିଲ ହଁ ଏ ମାଟି ସେ ମାଟି ଅଲଗା ହେଇଯାଉଛି
3: ଅଲଗା ହେଇଯାଉଛି
2: ହେଲେ ବାଇଗଣ କେବେ ଲଗେଇଛନ୍ତି ନା ଆଉ କିଛି ପନିପରିବା ଲାଗିଛି କେବଳ ବାଇଗଣ ଏବେ ଗୋଟେ ଏକର ଜମିରେ ଲଗେଇଛନ୍ତି
3: ଗୋଟେ ଏକର ଗାଁ ସମସ୍ତ
2: ହେଲେ ବାଇଗଣ ପାଇଁ ଆଉ ବି ଘାସ ପରିଚାଳନା କରିବେ ଟିକେ ବଡ ବଡ ହେଲେ ଗଛ
3: ହଁ ସେଇଟା କରାହଉଛି ନା
2: ଆଉ କିଛି ଔଷଧ ପତ୍ର ମାନେ ପିଆ କିଛି ଦେବେ କି
3: ସେଇଟା ଟିକେ ଆପଣ ଟିକେ ସହଯୋଗ କରିବେ
2: ନାଇଁ ପ୍ରତିବର୍ଷ ଯୋଉ କରନ୍ତି ଆପଣ କେମିତି କରନ୍ତି
3: ଖତ ପାଇଁ ବୋଲିକି କଣ ଏମିତି ମିଶିକି ପକଉଛନ୍ତି ଯୋଉ ପ୍ୟାକେଟ ପ୍ୟାକେଟ ଯୋଉ ପିଡ଼ିଆ ଆସୁନାହାନ୍ତି ଖତ ପାଇଁ ବୋଲେ ମିଶା ମିଶା ପଡୁଛି ଆଉ
2: ହେଲେ ବାଇଗଣ ଫୁଲ ଫଳ ଆସିବା ପାଇଁ କେତେ ଦିନ ଲାଗିବ ଗଛ
3: ସେଇଟା ଦେଢ ମାସ
2: ଦେଢ ମାସ ଗଲେ ଯାଇକି ବାଇଗଣ ମାନେ ଆପଣଙ୍କର ଆହୁରି ଦେଢ ମାସ ଲାଗିବ ଗଛ ଫଳ ଆସିବ ଫୁଲ ଆସିବା ପାଇଁ ଆଚ୍ଛା ଆଚ୍ଛା ତ ଏ ଭିତରେ କିଛି ସାର ପ୍ରୟୋଗ କି ଔଷଧ ପ୍ରୟୋଗ କରିବେ ନା ଫୁଲ ଫଳ ଆସିଲା ପରେ

0: କରିବେ।
1: ଗଛ ଲଗେଇଲା ପର ଦିନ ଗଲା ପରେ ଆଉ ଆଉ ବେଉସ ହେବେ ହେଲା, ବେଉସ ଦେଲା ପରେ ତାକୁ କିଛି ଆଉ ଖତ ଦେବେ, ଖତ ଦେଲା ପରେ ମାମଲ ଗଛଟା ବାହାରି ପଡ଼ିବ। ଗଛ ବାହାରି ପଡ଼ିଲା ପରେ ଟିକେ ଫୁଲ ହେଲା ମାତ୍ର ତାକୁ ଦିଆ ହବ, ପିଲା ଦେଲା ଦେଲା ପରେ ଫୁଲ ଆସିବ। ଫୁଲ ଆସିଲା ପରେ ଦେଖିବେ ଯଦି ଗଛ ଠିକ ଅଛି ବୋଲେ ତାକୁ ପୋକ ମାରିବେ ନାହିଁ, ପରେ ଯଦି ଗୋଟେ ଯଦି ଯୋଉ ପତରେ ଯୋଉ କଣା କଣା ଯୋଉ କରିବ ବୋଲେ ତାକୁ ଔଷଧ ଯୋଉ ପୋକ ଔଷଧ ମରା ହବ, ତାପରେ ଫଳକୁ ମରା ପରେ
0: ଆଚ୍ଛା ଆଚ୍ଛା
1: ତାକୁ ମିଶି ପକା ହବ ନାହିଁ, କୋଉଟା ଫୁଲ ଫଳ ସବୁ ଇଏ ପୋକ ଔଷଧକୁ ପଡିବ।
0: ତ ଆପଣଙ୍କ ଏବେ ଯୋଉ ବାଇଗଣ ଚାଷ କେତେ ବର୍ଷ ହେଲା କରୁଛନ୍ତି?
1: ଆମର 15 ବର୍ଷ ହେଲାଣି
0: ବାଇଗଣ ଚାଷରେ ଲାଭବାନ?
1: ବାଇଗଣ ସେତେ ଲାଭ ନାହିଁ, ଏବେ ବର୍ତ୍ତମାନ 5 ବର୍ଷ ହେଲାଣି ନଷ୍ଟ ଖାଉଛି।
0: ନଷ୍ଟ ହେଉଛି ମାନେ ମାର୍କେଟକୁ ପହଞ୍ଚି ପାରୁନି ନା, ଭଲ ଦର ହେଇପାରୁନି?
1: ନାଇଁ ମାର୍କେଟ ପହଞ୍ଚ ଯେତେବେଳେ ବାଇଗଣ ବାହାରିଲାଠୁ ମାର୍କେଟ ପୁରା କମିଯାଉଛି,
0: ରେଟ୍ କମି ଯାଇଥାଉଛି ମାର୍କେଟରେ, ଚାହିଦା କମି।
1: ଦେଖ ପିଡ଼ିଆ ଯଦି ଏବେ 1200 ଟଙ୍କା ଦିଆହବ, ପିଡ଼ିଆ ପଇସା ଔଷଧ ପଇସା କାଲକୁଲେସନ କଲେ ହାତକୁ 5-6 ହଜାର ଟଙ୍କା, 15 ହଜାର ଟଙ୍କା, 20 ହଜାର ଟଙ୍କା ହାତକୁ ଲାଗୁଛି। ସେଟା ପାଇଁ ଲୋକ ଏବେ ବାଇଗଣରୁ ଟିକେ କମେଇ ଦେଇଛନ୍ତି।
0: ଆଚ୍ଛା ଆଚ୍ଛା
1: ଅଲରେଡ଼ି କୋବି ବନ୍ଧାକୋବି ଆଉ ଟମାଟୋ ବିନ୍ସି ଏଇ ଜାଗାର ଏବେ
0: ବଜାର ଚାହିଦା ରହିଛି।
1: ଏବେ ବର୍ତ୍ତମାନ ଫୁଲକୋବି ବନ୍ଧାକୋବି ବିନ୍ସି ମାର୍କେଟରେ ପଇସା ଅଛି, 10 ହଜାର ଯଦି ଖର୍ଚ୍ଚ ହବ ବୋଲେ 30 ହଜାର ଟଙ୍କା ପାଇବ।
0: ଆଚ୍ଛା ଆଚ୍ଛା ହଁ ଠିକ ଅଛି, ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ବାଇଗଣ ବାଇଗଣ ଚାଷ କିପରି କରାଯାଏ କେମିତି କରନ୍ତି ସେ ବିଷୟରେ ବହୁତ କଥା ଜାଣିବାକୁ ମିଳିଲା, ତ ଆମ ଆକାଶବାଣୀ ତରଫରୁ
2: ଶୁଣିଲ ବଢିଆ ହେଲା, ତାଙ୍କୁ ଆଉ କିଣିବାକୁ ପଡୁନଥିଲା, ସବୁ ପରିବା ସବୁ ପ୍ରକାର ଖାଇପାରିଲେ, ଆଉ ମାତ୍ର ସେତିକି ପରିଶ୍ରମ ହେଲେ କଲେ, ଆଉ
3: ପରିଶ୍ରମ ହଉଛି ଯେ ତମକୁ ଆଜି କିଣି ଲାଗିଲା, ବୈଠକୁ ଆଇଲା ବେଳକୁ
2: ଆରାମ ଲାଗିଲା, ବଢିଆ ଲାଗିଲା, ଘର ବୁଲି କାହିଁକି କଥା ହଉଛ, ଟିଭି ଆମେ ସବୁ ଦେଖିବାର ଯେ ଏ ସତରେ ବୈଠକରେ ଏମିତି ଏକା କଥା ହଉଛୁ, ମୁଁ ଜାଣିନଥିଲି ଆଇଲ ଝିଅ ନିଶ୍ଚୟ ଆଇ।
3: ହଁ ମୁଁ ଡାକି ଦଉଥିଲି ତମ ଗାଈ ଯେ ଏବେ ଚାଲ ଯିବା, ବେଳ ହେଇଗଲାଣି।
2: ହଁ ମୁଁ ଯିବି, ତମର ପାନ ଖଣ୍ଟେ ଦେଇଦେ।
3: ହଁ ଚାଲ
2: ହଉ ଯାଉଛୁ ଝିଅ ଆଉଥରେ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଏତେବେଳେ ଯାଇ ଶୁଣୁଥିଲେ କେଟି ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ ବ୍ରହ୍ମପୁର ପରବର୍ତ୍ତୀ କାର୍ଯ୍ୟକ୍ରମରେ ଲେଖିକି ବିଚାର କରୁଛୁ ଆକାଶବାଣୀ ଦିଲ୍ଲୀରେ ଶୁଣିବେ ସମାଚାର ସନ୍ଧ୍ୟା ଶୁଣିପାରିବେ କିଛି ସମୟ ମଧ୍ୟରେ।